ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦୀର ଜ୍ୟେଷ୍ଠ 28 ଦିନ, ତଦନୁଯାୟୀ 2026 ମସିହା ଜୁନ୍ ମାସର 18 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଚକେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:57 ମିନିଟ୍।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜ୍ୱଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ।

ଆକାଶବାଣୀ ପାରିପଦା ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବନ୍ଦନାରେ ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ପ୍ରତିମାରାଣୀ ପଣ୍ଡା ଓ ପ୍ରଣତି ମୁଣ୍ଡ, ଗୀତରଚନା ନଗେନ୍ଦ୍ର ମହାପାତ୍ର।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଲୋପିତା ମିଶ୍ର, ପ୍ରତିମାରାଣୀ ପଣ୍ଡା, ପ୍ରଣତୀ ମୁଣ୍ଡ, ଦେବାଶିଷ ମହାପାତ୍ର, ମିତାଲି ଚିନାରା, ଝୁମକି ରଥ ଏବଂ ସୁବାସ ଦାସ। ଗୀତଗୁଡ଼ିକ ଥିଲା ଗୁରୁକୃଷ୍ଣ ଗୋସ୍ୱାମୀ, ନଗେନ୍ଦ୍ର ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଧ୍ରୁବଚରଣ ସାହୁ ଏବଂ ବିଜୟ ମଲ୍ଲଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।
1: ଆମ ସଂସ୍କୃତିରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ଭିତରେ ଆମେ ଜୀବନଧାରାକୁ ଦୃଷ୍ଟି ଦେବା ଉଚିତ। ସତରେ ଏହି ଯେଉଁ ଓଷା ବ୍ରତ ପର୍ବପର୍ବାଣି ପାଳନ କରୁଛେ, ଏହା ପଛରେ ଲୁଚି ରହିଥିବା ଗୂଢ଼ ରହସ୍ୟଟି କ'ଣ? ବାସ୍ତବରେ

ଆମର ପ୍ରତିଟି ପର୍ବପର୍ବାଣି ଆମକୁ କିଛି ନା କିଛି ସନ୍ଦେଶ ଦେଇଥାଏ। ସେଗୁଡ଼ିକୁ ମାନି ଚଳିପାରିଲେ ପାରିବାରିକ ଜୀବନ ଆନନ୍ଦମୟ ହେବା ସହିତ ବ୍ୟକ୍ତିଗତ ଜୀବନରେ ଶାନ୍ତି ମିଳିଥାଏ। ଟିକିଏ ଶାନ୍ତି ଲାଭ କରିବା ହେଉଛି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବ ପାଳନ ପଛରେ ଆମର ଧର୍ମୀୟ ଭାବଧାରା ଯେତିକି ଥାଉନା କାହିଁକି, ତା ପଛରେ ଲୁଚି ରହିଛି ସମାଜ ସଂସ୍କାର। ବିଭିନ୍ନ ଦେବ

0: ନମସ୍କାର। ବିଭିନ୍ନ ଦେବଦେବୀଙ୍କ ପୀଠରେ ପାଳିତ ହୁଏ ବହୁ ପର୍ବ ଉତ୍ସବ। ସେହିପରି ଜଗତର ପିତା ଶଙ୍କର ଏବଂ ଜଗତର ମାତା ଭବାନୀଙ୍କର ବିବାହ ଉତ୍ସବ ପାଳିତ ହୁଏ ଶୀତଳଷଷ୍ଠୀରେ। ଭଗବାନଙ୍କର ଏହି ବିବାହ ଉତ୍ସବକୁ ଆଦର ଓ ଆଡ଼ମ୍ବର ସହିତ ପାଳନ କରନ୍ତି। ପୌରାଣିକ କାହାଣୀ ସହିତ ଦାର୍ଶନିକ କଥାଟି ଏହାରି ପଛରେ ଲୁଚି ରହିଛି। ପାର୍ବତୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କର ନାମ ଥିଲା ସତୀ। ସତୀଙ୍କର ସ୍ୱାମୀ ମଧ୍ୟ ଥିଲେ ଦେବଦେବ ମହାଦେବ। ପତ୍ନୀ ଭାବରେ ସତୀ ଦେବଦେବ ମହାଦେବଙ୍କର କଥା ମାନିଲେ ନାହିଁ, ଫଳରେ ତାଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିଲା। ପରଜନ୍ମରେ ପର୍ବତରାଜ ହିମାଳୟ ଏବଂ ପତ୍ନୀ ମେନାଙ୍କ କନ୍ୟା ରୂପରେ ମା ପାର୍ବତୀ ଅବତୀର୍ଣ୍ଣ ହେଲେ। ସମୟକ୍ରମେ ଦେବର୍ଷି ନାରଦ ହିମାଳୟଙ୍କ ଗୃହକୁ ଆସିଲେ। ପାର୍ବତୀଙ୍କର ହସ୍ତରେଖାରୁ ଜଣାଗଲା ଯେ ଏହି କନ୍ୟା ଶଙ୍କରକୁ ହିଁ ବିବାହ କରିବ, ଏଥିନିମିତ୍ତ ତପସ୍ୟାର ଆବଶ୍ୟକତା ରହିଛି। ତେଣୁ ପାର୍ବତୀ ଦୀର୍ଘ ଦିନ ଧରି ତପସ୍ୟା କଲେ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ। ଭଗବାନ ଶିବ କିନ୍ତୁ ରାଜି ନଥିଲେ ପୁନର୍ବିବାହ କରିବା ପାଇଁ। ଅପରପକ୍ଷରେ ତାରକା ନାମକ ଅସୁର ଦେବତାମାନଙ୍କୁ ତାଡ଼ନା ଦେଲା। ଭଗବାନ ବିଷ୍ଣୁ କହିଲେ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ଦ୍ୱାରା ହିଁ ତାରକାର ବିନାଶ ହେବ। ଅପରପକ୍ଷରେ ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ। ତାପରେ ବିବାହ ଉତ୍ସବର ଆୟୋଜନ କରାଗଲା। ପାର୍ବତୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କ ନାମ ଥିଲା ସତୀ। ଶଙ୍କର ଭଗବାନଙ୍କର ପତ୍ନୀ ରୂପରେ ସତୀ ସେତେବେଳେ ପିତା ଦକ୍ଷ ପ୍ରଜାପତିଙ୍କ ବଡ଼ପଣକୁ ନେଇ ଅହଙ୍କାରୀ ଥିଲେ, ତେଣୁ ସେ ଶିବଙ୍କର ପ୍ରତିଟି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ଅବଜ୍ଞା ଓ ଅବମାନନା କରେ, ସେତେବେଳେ ପାରିବାରିକ ଜୀବନ ଭୁଶୁଡ଼ି ପଡ଼େ, ଯାହା ଆଜିର ସମାଜରେ ଅନେକ ପରିବାରରେ ଦେଖାଯାଉଛି। ସ୍ତ୍ରୀଟିଏ ସ୍ୱାମୀକୁ ଆୟତ୍ତରେ ରଖି ପରିବାରକୁ ଚଳାଇବା ପାଇଁ ଚେଷ୍ଟା କଲାବେଳେ ଉପଯୁକ୍ତ ପରିଚାଳନା ଅଭାବ ହେତୁ ପରିବାର ଭୁଶୁଡ଼ି ପଡ଼ୁଛି। ପରବର୍ତ୍ତୀ ଜନ୍ମରେ ସତୀ ପାର୍ବତୀ ରୂପରେ ଜନ୍ମ ନେଲେ। ହେଲେ ଶଙ୍କରଙ୍କୁ ବିବାହ କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶଙ୍କର ଭଗବାନ ପୂର୍ବର କଥାକୁ ମନେ ପକାଇ ବିବାହ ପାଇଁ ରାଜି ହେଲେ ନାହିଁ। ଦେବତାମାନଙ୍କ ଅନୁରୋଧ ଏବଂ ପାର୍ବତୀଙ୍କର କଠୋର ତପସ୍ୟା ଫଳରେ ବିବାହ କରିବାକୁ ରାଜି ହେଲେ ଭଗବାନ ଶଙ୍କର। ଯଥାରୀତି ବିବାହ ସମ୍ପନ୍ନ ହେଲା। ଶଙ୍କର ଭଗବାନ ବିବାହ ସମୟରେ ହିମାଳୟଙ୍କ ଠାରୁ କୌଣସି ଯୌତୁକ ଆଣିନଥିଲେ, ଫଳରେ ପାର୍ବତୀ ଏଥର ସ୍ୱାମୀଙ୍କୁ ଆଉ ଅବମାନନା କରିବାକୁ ସାହସ କରିନଥିଲେ। ଆଜିର ସମାଜରେ ସାଧାରଣତଃ ଦେଖାଯାଏ, ଯେଉଁ ବୋହୁଟି ଯେତେ ଅଧିକ ଯୌତୁକ ଆଣିଥାଏ ସେହିପରି ଅହଙ୍କାର ବଶତଃ ଶାଶୁଘରେ କାହା ସହିତ ଖାପ ଖୁଆଇ ଚଳିପାରେ ନାହିଁ, ବୋହୁଟି ପିତ୍ରାଳୟକୁ ଆଶ୍ରୟ କରି ଖୁବ୍ ଉଦ୍ଧତ ହୋଇପଠେ। ଶଙ୍କର ଭଗବାନଙ୍କର ବିବାହ ପରେ ପାର୍ବତୀଙ୍କର ଦୁଇ ପୁତ୍ର ହେଲେ, ଗଣେଶ ଓ କାର୍ତ୍ତିକ। ଗଣେଶ ବୁଦ୍ଧିମାନ ଓ କାର୍ତ୍ତିକେଶ୍ୱର ଖୁବ୍ ବୀର ଓ ପରାକ୍ରମୀ। ସେହିପରି ଆମ ପରିବାରରେ ଯଦି ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ସାହସୀ ଓ ଜଣେ ବୁଦ୍ଧିମାନ ହୋଇପାରନ୍ତା, ତେବେ ଶିବଙ୍କ ପରିବାର ପରି ଆମ ପରିବାରର ଶାନ୍ତି ପ୍ରତିଷ୍ଠିତ ହୋଇପାରନ୍ତା। ପୁନଶ୍ଚ ଶଙ୍କର ଭଗବାନଙ୍କ ପରିବାରରେ ଶତ୍ରୁମିତ୍ର ଭାବ ନଥିଲା, ଫଳରେ ଜଗତ ତାଙ୍କ ପରିବାରକୁ ପୂଜା କରେ। କାହାରି ସହିତ କାହାରି ଶତ୍ରୁଭାବ ନଥିଲା। ଗଣେଶଙ୍କର ବାହନ ମୂଷା କେବେ ହେଲେ ଶଙ୍କର ଭଗବାନଙ୍କ ଗଳାର ସାପକୁ ଡରି ପାଏ ନାହିଁ। କାର୍ତ୍ତିକେଶ୍ୱରଙ୍କର ମୟୂର କେବେ ହେଲେ ସର୍ପକୁ କ୍ରୂର ଦୃଷ୍ଟି ନିକ୍ଷେପ କରେ ନାହିଁ। ପାର୍ବତୀଙ୍କ ବାହନ ସିଂହ କେବେ ହେଲେ ଶିବଙ୍କ ବାସୁଆ ବଳଦକୁ ଖାଦକ ଦୃଷ୍ଟି ଦେଖେ ନାହିଁ। ଶିବଙ୍କ ପରିବାରରେ ପ୍ରତ୍ୟେକ ବାହନ ପରସ୍ପର ଖାଦ୍ୟ ଖାଦକ ସମ୍ପର୍କରେ ବନ୍ଧା ହେଲେ ହେଁ କେହି କେବେ ହେଲେ କାହାରିକୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି ନାହିଁ। ଶିବଙ୍କ ପରିବାରରେ ପଶୁମାନଙ୍କ ଭିତରେ ତ ହିଂସାଭାବ ନଥିଲା, ହେଲେ ଆମେ ମଣିଷ ହୋଇ ମଧ୍ୟ ଆମ ପରିବାରରେ ପରସ୍ପର ସହିତ ଭଲରେ ଚଳିପାରୁନାହେଁ। ଶିବ ବିବାହ ଉତ୍ସବ ଆମ ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯଦି ଆମ ଜୀବନଧାରା ସଜାଡ଼ି ହୋଇଯିବ, ତେବେ ବାସ୍ତବରେ ଆମ ଉତ୍ସବ ପାଳନର ସାର୍ଥକତା ରହିବ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 70ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମଧୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

0: ପାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ, 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ, 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖୋସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5-6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତଳ ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ, ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରବଣା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ହିସାବରେ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ 4 ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ 3 ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି 1 ମିଲିଲିଟର ମାଲାଥିଅନ୍ ସହ 20 ଗ୍ରାମ ଗୁଡ଼କୁ 1 ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କିଆରୀରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣି ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ। ଲଙ୍କାରେ ଉଙ୍କୁଣିଆ ପୋକ ଦେଖାଦେଲେ ପତ୍ରମୋଡ଼ା ହୋଇଯାଏ, ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମା ପରାଶୟୀ ଛାଡ଼ନ୍ତୁ। 300 PPM ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ଦିନବାରଟାରେ ଝୁମର ପରିବେଷଣ କରିବେ ଶିଳ୍ପୀ ସୁଷେଣ ଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର। ଦିନ 1:20 କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00 ଭକ୍ତି ଗୀତ ସୁଗମ ସଙ୍ଗୀତ। ସନ୍ଧ୍ୟା 6:15 ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ଭାଗଲା ମାଝି ଏବଂ ସାଥୀ କଳାକାର। ଆଜି ରାତି 7:00 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଲାଇଭ୍ ଫୋନ୍ ଇନ୍ ଚାଷବାସ ରାତି 7:30। ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରାତି 8:00। ରାତି 8:30 ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଷୁ। ଗୀତ ଅତୀତ ରାତି 8:40। ରାତି 10:00 ରୂପକ। ଆଜି ଏଥିରେ ସଙ୍ଗୀତ ରୂପକ ଝୁମର ଏକକ କଥା ହେଇଥିବା କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

0: ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶ ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ। ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା

0: ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୁଦ୍ଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁରା ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ, କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ, ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେଷ୍ଟା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅଫ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶ ରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଏତତ୍ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6X, ନେଟ୍ରମ୍ ସଲ୍ଫ 6X, ନେଟ୍ରମ୍ଫସ୍ 6 ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା ଟି20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ।

କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ

0: ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ୍ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं बुरी बुरी प्रशंसा करता हूं।
0: ଜାତିସଂଘର ଖାଦ୍ୟ ଏଜେନ୍ସୀ ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଙ୍ଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ

102.9 MHz ଯୋଗେ ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖଳା କାର୍ଯ୍ୟକ୍ରମ। ପ୍ରଯୋଜନ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଭାଦୁଚରଣ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳିଆ ଖଳା।

ଅତି ଜାଗା ହିଲୱା ଆର ହାତାଙ୍ଗ ଭିତରେ ସୋଡିୟମ ପଟାସିୟମ କ୍ୟାଲସିୟମ ଲେଖାନ ରାସାୟନିକ ଜିନିଷ ମେନା ଉନ୍କୁ ଦ ନ୍ୟୁରନ ବାଙ୍ଗମା ବ୍ରେନ୍ ସେଲ୍ସ ଚେତାନରେ ମେନା କଭର ବାଙ୍ଗମା ମେମ୍ବ୍ରେନ୍ ଚେତାନ ତେକ ପାରମୁଆ ମିଟାଙ୍ଗ ନ୍ୟୁରନ ଖନ ଆର୍ ମିଟାଙ୍ଗ ନ୍ୟୁରନ ଠେନ୍ ନୁକୁ ଦ ନ୍ୟୁରୋ ଟ୍ରାନ୍ସମିଟର ମେନ୍ତେକ ମେତା କୁଆ ନୁକୁ ଦ ମେମ୍ବ୍ରେନ୍ ଚେତାନରେ ପାରମ ଅକ୍ତ ଲାତାରରେ ମେନା ନ୍ୟୁରନ ଚେ ବ୍ରେନ୍ ସେଲ୍ କ କଣ୍ଟ୍ରୋଲା ବିସ୍ତି ନ୍ୟୁରୋ ଟ୍ରାନ୍ସମିଟର ହିଜୁ ଖାନ ଅନା କମା ନୂଆ ଦ କୋ ମେତା କାନା ସୋଡିୟମ ପଟାସିୟମ କ୍ୟାଲସିୟମ ଚ୍ୟାନେଲ ବାଙ୍ଗମା ଆକୁଆ ତାଳାମ ହର।

ଏଥିସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ତୁହିନ, ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ରଚନା।

ଶିଳ୍ପୀ ତୁହିନ୍ଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ଶୀର୍ଷାନନ୍ଦ ଦାସ କାନୁନଗଙ୍କ ରଚନା ଆକାଶବାଣୀ ପାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ହିନ୍ଦୀ ସମାଚାର ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 8:15 ଆରମ୍ଭ କରୁଛୁ ଗୀତାଞ୍ଜଳି। ରଙ୍ଗ ହଁ ରଙ୍ଗ ସତରେ ଶ୍ରୋତାବନ୍ଧୁ କେତେ ରଙ୍ଗମୟ ପ୍ରକୃତି। ଜୀବନ ରାଗରେ ପ୍ରୀତିର ରଙ୍ଗରେ ରଙ୍ଗାୟିତ ମୋ ପ୍ରିୟାର ମନ। ସୃଷ୍ଟିର ସମସ୍ତ ରଙ୍ଗ ସତେ ଯେମିତି ଠୁଳ କରିଛି କେହି ଜଣେ ସ୍ରଷ୍ଟା ନିଜସ୍ୱ ଢଙ୍ଗରେ। ଇଚ୍ଛା ହୁଏ ସବୁ ରଙ୍ଗକୁ ଆଣି ବଳି ଦିଅନ୍ତି ତା ଦେହର କାନଭାସରେ, ଆଉ ଖାସ୍ ନାଲି ନାଲି ରଙ୍ଗ ତାରି ମଥାରେ।

0: ଶୁଣୁଚ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ। ମୋବାଇଲ ନମ୍ବର 9437112459।

ତୁମ ଦୁଇ ଆଖିର କଜଳ ଗାରରେ ଆଙ୍କି ଦିଏ ଆକାଶରେ କଳା କଳା ବାଦଲର ରଙ୍ଗ, ହୃଦୟରେ ଲେଖିଦେଲି ତୁମ ନାଁ, ଏଥରକ ମାନତେଜ ମାନମୟୀ ଅଭିମାନ ଭାଙ୍ଗ।

ରଙ୍ଗବତୀ ତମ ପଦଟିଏ କଥା ଶୁଣିବାକୁ ଭାରି ଇଚ୍ଛା, ଓଠର ଦରଜ ଠେଲି ଦେଇ ତୁମେ ଭାଙ୍ଗିଦିଅ ନିରବତା, ଲାଜ ଲାଜ ତମ ଅଳସ ମନରେ ସପନ ବୁଣୁଛ ନୀତି, ଭଙ୍ଗା ଘରେ ମୋର ଚକାଚହ୍ନ ତୁମେ ହାଇକ ଜୀବନ ସାଥୀ।

ସାତରଙ୍ଗ ନେଇ ତମେ ଯେବେ ଆସିଥିରେ, ଦରଜା ଫାଙ୍କରୁ ଦିଶେ ତମ ଛବି ଆଙ୍କି ଦେଇ ଆକାଶ ପିଠିରେ, ଟୋପାଟୋପା ବିନ୍ଦୁରଙ୍ଗ ସମାହାରେ ତମ ଛବି ଆଙ୍କି ନୀତି ତୁମେ ମନେ ପଡ଼, ବଢ଼େ ଆମ ରଙ୍ଗର ପିରତୀ।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତାବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ସୁଷେଣ ଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାର।

ଶିଳ୍ପୀ ସୁଶାନ୍ତ ଚନ୍ଦ୍ର ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏ ଏହି କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି କାର୍ଯ୍ୟକ୍ରମ ମହିଳା ମହଲ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆମେ ସୁସ୍ଥ ରହିଲେ ପରିବାରର ଯତ୍ନ ନେଇପାରିବା, ପିଲାମାନଙ୍କର ଯତ୍ନ ନେଇପାରିବା, କିଛି କାମଧନ୍ଦା କରିପାରିବା, ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ବିଶ୍ରାମ ନେବା, ଠିକ୍ ସମୟରେ ସବୁ କାମ କଲେ ଯାଇ ଦେହ ସୁସ୍ଥ ରହିବ। ଯଦି ଆମେ ନିୟମିତ ଯୋଗ ଅଭ୍ୟାସ କରିବା ତେବେ ଆମର ଦେହ ଭଲ ରହିବ, ତା ଛଡ଼ା ମନ ମଧ୍ୟ ଭଲ ରହିବ। ଆଜି ଆସନ୍ତୁ ଆଲୋଚନାଟିଏ ଶୁଣିବା ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚନା କରୁଛନ୍ତି ଅର୍ଚ୍ଚନା ପାଣିଗ୍ରାହୀ।
1: ମନୁଷ୍ୟ ଜନ୍ମ ଦୁର୍ଲଭ, ଜୀବନର ମୂଲ୍ୟ ନାହିଁ, ତେଣୁ ଏହା ଅମୂଲ୍ୟ। ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟର ଜୀବନକୁ ସରସ, ସୁନ୍ଦର, ଉପଭୋଗ୍ୟ ଓ ଜନହିତରେ ନିୟୋଜିତ କରିବା ପାଇଁ ନିରୋଗ ଜୀବନ ଏକାନ୍ତ ଆବଶ୍ୟକ। ନିରୋଗ ଜୀବନ ଉତ୍ତମ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ସେଥିପାଇଁ କୁହାଯାଇଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ନଥିଲେ ମନୁଷ୍ୟର କୌଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ହୁଏ ନାହିଁ। ବିରକ୍ତ ମନରେ ଯେଉଁ କାର୍ଯ୍ୟ କରାଯାଏ ସେଥିରେ ଆନ୍ତରିକତା ନଥାଏ, ତେଣୁ ଏକ ସ୍ୱାସ୍ଥ୍ୟହୀନ ବ୍ୟକ୍ତି ଉନ୍ନତିର ଚରମ ସୋପାନରେ ଉପନୀତ ହୋଇପାରେ ନାହିଁ। ସ୍ୱାସ୍ଥ୍ୟହୀନ ବ୍ୟକ୍ତିର ଜୀବନ ଦୁର୍ବିସହ ହୋଇପଡ଼େ। ନାନା ଚିନ୍ତା ତା ମନରେ ଜମାଟ ବାନ୍ଧିବାରୁ ସେ ବ୍ୟସ୍ତ ବିବ୍ରତ ହୋଇ ଅଧିକରୁ ଅଧିକ ଭାଙ୍ଗି ପଡ଼େ। ଏଥିପାଇଁ ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ସମସ୍ତେ ଯତ୍ନବାନ ହୋଇଥାନ୍ତି। ଧର୍ମର ଅନୁଷ୍ଠାନ, ଅର୍ଥ ଉପାର୍ଜନ, ଦିବ୍ୟ କାମନା ଦ୍ୱାରା ସନ୍ତାନ ଉତ୍ପନ୍ନ କରିବା ତଥା ମୋକ୍ଷ ସିଦ୍ଧି, ଏହି ଚତୁର୍ବିଧ ପୁରୁଷାର୍ଥକୁ ସିଦ୍ଧ କରିବା ପାଇଁ ସର୍ବତ ଭାବେ ସୁସ୍ଥ ରହିବା ପରମ ଆବଶ୍ୟକ। ଶରୀର ଯଦି ରୋଗଗ୍ରସ୍ତ ତେବେ ସୁଖ, ଶାନ୍ତି ଆଉ ଆନନ୍ଦ କାହିଁ? ଧନ, ବୈଭବ, ଐଶ୍ୱର୍ଯ୍ୟ, ଇଷ୍ଟ, କୁଟୁମ୍ବ ତଥା ମାନ ଯଶ ସବୁକିଛି ମିଳୁଥିଲେ ମଧ୍ୟ ଯଦି ଶରୀର ସୁସ୍ଥ ନୁହେଁ ତେବେ ଜୀବନ ଏକ ଭାର ସଦୃଶ ବନିଯାଏ। ଶରୀରର ଆନ୍ତରିକ ମଳ ଏବଂ ଦୋଷଗୁଡ଼ିକୁ ଦୂର କରିବା ପାଇଁ ତଥା ଅନ୍ତଃକରଣର ଶୁଦ୍ଧି କରି ସମାଧି ଦ୍ୱାରା ପୂର୍ଣ୍ଣାନନ୍ଦ ପ୍ରାପ୍ତି ହେତୁ ଋଷି ମୁନି ତଥା ସିଦ୍ଧ ଯୋଗୀମାନେ ଯୌଗିକ ପ୍ରକ୍ରିୟାର ଆବିଷ୍କାର କରିଛନ୍ତି। ମନର ବିଚ୍ଛୁରିତ ହୋଇଥିବା ବୃତ୍ତିଗୁଡ଼ିକୁ ଏକାଗ୍ର କରି ଆତ୍ମକେନ୍ଦ୍ରିତ ଏବଂ ଆତ୍ମନିଷ୍ଠ କରି ହୃଦୟ ଗହ୍ୱରରେ ବିଦ୍ୟମାନ ପରମାତ୍ମାଙ୍କର ଅସୀମ ଆନନ୍ଦ ଏବଂ ଅପରିମିତ ଶାନ୍ତିର ଅନୁଭବ କରାଇବାକୁ ଯୋଗ କୁହାଯାଏ। ଯୋଗର ଅର୍ଥ ହେଉଛି ନିଜ ଚେତନାର ବୋଧ। ପତଞ୍ଜଳି ଋଷି ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଯୋଗର ପ୍ରଣୟନ କରିଛନ୍ତି। ମହର୍ଷି ପତଞ୍ଜଳି ଅଷ୍ଟାଙ୍ଗ ଯୋଗ ପ୍ରତିପାଦନ କରିଛନ୍ତି, ଯାହା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ତଥା ସମାଧି ରୂପରେ ଗୃହୀତ। ଅଷ୍ଟାଙ୍ଗ ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ, ଯେଉଁ ସବୁର ଅନୁଷ୍ଠାନ ଦ୍ୱାରା ମନ ଏବଂ ଇନ୍ଦ୍ରିୟଗୁଡ଼ିକ ହିଂସା ଆଦି ଅଶୁଭ ଭାବଠାରୁ ମୁକ୍ତ କରି ଆତ୍ମକେନ୍ଦ୍ରିକ କରାଯାଏ ତାହା ଯମ। ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ତଥା ଅପରିଗ୍ରହ ଏ ପାଞ୍ଚଟି ଯମ ଅଟେ। ଯୋଗାଙ୍ଗଗୁଡ଼ିକ ମଧ୍ୟରେ ଦ୍ୱିତୀୟ ଅଙ୍ଗ ହେଉଛି ନିୟମ, ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ତଥା ଈଶ୍ୱର ପ୍ରଣିଧାନ, ଏହା ହେଉଛି ପାଞ୍ଚ ନିୟମ। ପଦ୍ମାସନ, ସିଦ୍ଧାସନ, ସୁଖାସନ ଆଦି ଯେକୌଣସି ପ୍ରକାରର ଆସନରେ ସ୍ଥିରତା ଓ ସୁଖପୂର୍ବକ ବସିବାକୁ ଆସନ କୁହାଯାଏ। ଶ୍ୱାସ ପ୍ରଶ୍ୱାସର ଗତିକୁ ଯଥାଶକ୍ତି ନିୟନ୍ତ୍ରଣ କରିବାକୁ ପ୍ରାଣାୟାମ କୁହାଯାଏ। ବିଷୟ ବାସନାଗୁଡ଼ିକରୁ ହଟାଇ ମନକୁ ଅନ୍ତର୍ମୁଖୀ କରାଇବା ହିଁ ପ୍ରତ୍ୟାହାର ଅଟେ। ପ୍ରତ୍ୟାହାର ଦ୍ୱାରା ସାଧକର ଇନ୍ଦ୍ରିୟଗୁଡ଼ିକ ଉପରେ ପୂର୍ଣ୍ଣ ଅଧିକାର ହୋଇଥାଏ। ନାଭିଚକ୍ର, ହୃଦୟ, ନାସିକାଗ୍ର, ଜିହ୍ୱାଗ୍ର ଇତ୍ୟାଦି ଶାରୀରିକ ପ୍ରଦେଶ ମଧ୍ୟରୁ ଯେକୌଣସି ସ୍ଥାନରେ ମନର ଏକାଗ୍ର ହେବାକୁ ଧାରଣା କୁହାଯାଏ। ସଚ୍ଚିଦାନନ୍ଦ ପରମେଶ୍ୱରଙ୍କର ଆନନ୍ଦମୟ, ଜ୍ୟୋତିର୍ମୟ ଓ ଶାନ୍ତିମୟ ସ୍ୱରୂପରେ ମଗ୍ନ ହୋଇଯିବା ଧ୍ୟାନ ଅଟେ। ଧ୍ୟାନ କରୁଥିବା ବ୍ୟକ୍ତି ଯେତେବେଳେ ଈଶ୍ୱରଙ୍କର ସ୍ୱରୂପକୁ ପ୍ରକାଶିତ କରି ନିଜ ସ୍ୱରୂପରେ ଶୂନ୍ୟ ହୋଇଯାଏ ସେତେବେଳେ ତାହାକୁ ସମାଧି କୁହାଯାଏ। ଯୋଗର ବିଭିନ୍ନ ପ୍ରକ୍ରିୟାଗୁଡ଼ିକ ଦ୍ୱାରା ଆମର ସୁପ୍ତ ଚେତନା ଶକ୍ତିର

ସୁପ୍ତ ତନ୍ତୁଗୁଡ଼ିକର ପୁନର୍ଜାଗରଣ ହୁଏ ଏବଂ ନୂତନ ତନ୍ତୁ ଓ କୋଷଗୁଡ଼ିକର ନିର୍ମାଣ ହୁଏ। ଯୋଗର ସୂକ୍ଷ୍ମ କ୍ରିୟାଗୁଡ଼ିକ ଦ୍ୱାରା ଆମର ସୂକ୍ଷ୍ମ ସ୍ନାୟୁତନ୍ତ୍ର ଗୁଡ଼ିକ ସକ୍ରିୟ ହୁଏ, ଯାହାଦ୍ୱାରା ଏଥିରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଏବଂ ନୂତନ ଶକ୍ତିର ବିକାଶ ହେବାକୁ ଲାଗେ। ଯୋଗ ଦ୍ୱାରା ରକ୍ତ ସଞ୍ଚାଳନ ପୂର୍ଣ୍ଣ ରୂପେ ସମ୍ୟକ୍ ରୀତିରେ ହୋଇଥାଏ। ଶରୀର ବିଜ୍ଞାନ ସିଦ୍ଧାନ୍ତ ହେଉଛି ଯେ ଶରୀରର ସଙ୍କୋଚନ ଓ ପ୍ରସାରଣ ହେବା ଦ୍ୱାରା ତା'ର ଶକ୍ତିର ବିକାଶ ହୁଏ ତଥା ରୋଗ ନିବୃତ୍ତି ହୁଏ। ଯୋଗ ଦ୍ୱାରା ଏହି ପ୍ରକ୍ରିୟା ସହଜ ହୋଇଥାଏ। ଆସନ ଓ ପ୍ରାଣାୟାମ ଦ୍ୱାରା ଶରୀରର ଗ୍ରନ୍ଥି ଏବଂ ମାଂସପେଶୀ ଗୁଡ଼ିକର କର୍ଷଣ ବିକର୍ଷଣ, ସଙ୍କୋଚନ ପ୍ରସାରଣ ତଥା ଶୀତଳୀକରଣ ଆଦି କ୍ରିୟା ଦ୍ୱାରା ତାହାର ଆରୋଗ୍ୟତା ବଢ଼େ। ରକ୍ତକୁ ବହନ କରୁଥିବା ଧମନୀ ଓ ଶିରାଗୁଡ଼ିକ ମଧ୍ୟ ସୁସ୍ଥ ହୋଇଯାଏ। ତେଣୁ ଆସନ ପ୍ରାଣାୟାମ ଆଦି ଯୌଗିକ କ୍ରିୟା ଦ୍ୱାରା ପ୍ୟାନକ୍ରିଆସ ସକ୍ରିୟ ହୋଇ ଇନ୍ସୁଲିନ୍ ଠିକ୍ ମାତ୍ରାରେ ସ୍ରାବିତ ହୁଏ, ଯାହାଦ୍ୱାରା ଡାଇବେଟିସ୍ ଆଦି ରୋଗ ଦୂର ହୁଏ। ପାଚନତନ୍ତ୍ରର ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଶରୀରର ସ୍ୱାସ୍ଥ୍ୟ ନିର୍ଭର କରେ। ସମସ୍ତ ରୋଗର ମୂଳ କାରଣ ହେଉଛି ପାଚନତନ୍ତ୍ରର ଅସୁସ୍ଥତା। ଏପରିକି ହୃଦୟ ରୋଗ ଭଳି ଭୟଙ୍କର ରୋଗର କାରଣ ମଧ୍ୟ ପାଚନତନ୍ତ୍ରର ଅସୁସ୍ଥତା ବୋଲି ଜଣାପଡ଼ିଛି। ଯୋଗ ଦ୍ୱାରା ପାଚନତନ୍ତ୍ର ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଏ, ଫଳରେ ସମ୍ପୂର୍ଣ୍ଣ ଶରୀର ସୁସ୍ଥ, ହାଲୁକା ଓ ସ୍ଫୁର୍ତ୍ତିଦାୟକ ହୋଇଥାଏ। ଯୋଗ ଦ୍ୱାରା ହୃଦରୋଗ ଭଳି ଭୟଙ୍କର ରୋଗ କବଳରୁ ମଧ୍ୟ ରକ୍ଷା ମିଳେ। ଏହାଦ୍ୱାରା ଫୁସ୍ଫୁସ୍ ସୁସ୍ଥ ହୋଇଥାଏ ତଥା ଶ୍ୱାସ ଏଲର୍ଜି ଆଦିରୁ ମଧ୍ୟ ମୁକ୍ତି ମିଳେ। ଯୌଗିକ କ୍ରିୟାଗୁଡ଼ିକ ଦ୍ୱାରା ଚର୍ବିର ପାଚନ ହୋଇ ଶରୀରର ଓଜନ କମ୍ ହୁଏ ତଥା ଶରୀର ସୁସ୍ଥ, ସୁଗଠିତ ଏବଂ ସୁନ୍ଦର ହୁଏ। କେବଳ ଏତିକି ନୁହେଁ, ଏହି ସ୍ଥୂଳ ଶରୀର ସହିତ ଯୋଗ ସୂକ୍ଷ୍ମ ଶରୀର ଏବଂ ମନ ପାଇଁ ମଧ୍ୟ ଅନିବାର୍ଯ୍ୟ। ଶରୀରକୁ ଚଳାଇବା ପାଇଁ ଯେପରି ଖାଦ୍ୟର ଆବଶ୍ୟକତା ରହିଛି, ସେହିଭଳି ପ୍ରାଣାୟାମ ଆଦି ବ୍ୟାୟାମ ମଧ୍ୟ ପରମ ଆବଶ୍ୟକ। ବିନା ବ୍ୟାୟାମରେ ଶରୀର ଅସୁସ୍ଥ ତଥା ଓଜଃ ଏବଂ କାନ୍ତିହୀନ ହୋଇଯାଏ। ନିୟମିତ ବ୍ୟାୟାମ ଦ୍ୱାରା ଦୁର୍ବଳ ରୋଗୀ ମଧ୍ୟ ବଳବାନ, ସୁସ୍ଥ ଏବଂ ସୁନ୍ଦର ହୋଇଯାଏ। ହୃଦରୋଗ, ମଧୁମେହ, ମେଦବୃଦ୍ଧି, ବାତରୋଗ, ଅର୍ଶ, ଗ୍ୟାସ, ରକ୍ତଚାପ, ମାନସିକ ଦୁଶ୍ଚିନ୍ତା ଆଦିର ମୁଖ୍ୟ କାରଣ ମଧ୍ୟ ଶାରୀରିକ ଶ୍ରମର ଅଭାବ। ଯଦି ପ୍ରତିଦିନ ନିୟମିତ ରୂପେ ଯୋଗାଭ୍ୟାସ କରାଯାଏ, ତେବେ ଏସବୁ ରୋଗ ହେବାର ସମ୍ଭାବନା କମିଯାଇଥାଏ। ବ୍ୟାୟାମ ମଧ୍ୟ ଅନେକ ପ୍ରକାରର ଅଛି। ଏସବୁ ମଧ୍ୟରେ ଆସନ ପ୍ରାଣାୟାମ ସର୍ବୋତ୍ତମ ଅଟେ। ଅନ୍ୟ ବ୍ୟାୟାମ ଗୁଡ଼ିକରେ ଶାରୀରିକ ପରିଶ୍ରମ ତ ହୁଏ, କିନ୍ତୁ ମନରେ ଏକାଗ୍ରତା ଏବଂ ଶାନ୍ତି ଆସେ ନାହିଁ। ଭାରି ବ୍ୟାୟାମ କରିବା ଦ୍ୱାରା ମାଂସପେଶୀ ଗୁଡ଼ିକର ବ୍ୟାୟାମ ହୋଇଥାଏ, କିନ୍ତୁ ସ୍ନାୟୁର ବ୍ୟାୟାମ ହୁଏ ନାହିଁ। ଏଥିପାଇଁ ଭାରି ବ୍ୟାୟାମ ଦ୍ୱାରା ମାଂସପେଶୀ ଗୁଡ଼ିକ ଏତେ ଶକ୍ତ ହୋଇଯାଏ ଯେ ଏଥିରେ ଧୀରେ ଧୀରେ ରକ୍ତ ସଞ୍ଚାଳନ ମଧ୍ୟ ବନ୍ଦ ହୋଇଯାଏ ତଥା ଯନ୍ତ୍ରଣା ହେବାକୁ ଆରମ୍ଭ କରେ। କିନ୍ତୁ ଆସନ ପ୍ରାଣାୟାମ ଦ୍ୱାରା ପୂର୍ଣ୍ଣ ଆରୋଗ୍ୟତା ଲାଭ ହୁଏ ତଥା କୌଣସି ପ୍ରକାରର ହାନି ହୁଏ ନାହିଁ ତଥା ଶରୀର ସହିତ ମନରେ ଏକାଗ୍ରତା ଓ ଶାନ୍ତିର ବିକାଶ ହୋଇଥାଏ। ଯୋଗ ଦ୍ୱାରା ଅନେକ ଗୁଡ଼ିଏ ଲାଭ ହୋଇଥାଏ, ସେଗୁଡ଼ିକ ମଧ୍ୟରୁ କେତେକ ହେଉଛି: ଯୋଗ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ମୁଖରେ ତେଜ, ଲାବଣ୍ୟ, କୋମଳତା ଓ ପ୍ରସନ୍ନତା ଆସେ। ଏହାଦ୍ୱାରା ଅନେକ ରୋଗର ନିଶ୍ଚିତ ନିରାକରଣ ହୋଇପାରେ, ଯଥା ଅମ୍ଳ, ମୋଟାପଣ, ମଧୁମେହ, ମୁଣ୍ଡ ବ୍ୟଥା, ଚର୍ମଜନିତ ରୋଗ, ଶ୍ୱାସପ୍ରଶ୍ୱାସ ଜନିତ ରୋଗ, କୋଲେଷ୍ଟ୍ରଲ, କଷ୍ଟବଦ୍ଧତା ଇତ୍ୟାଦି। ଯୋଗ ଦ୍ୱାରା ବାଳ ଝଡ଼ିବା, ଅସମୟରେ ବାଳ ପାଚିବା ଓ ମୁଖମଣ୍ଡଳର ତ୍ୱଚା କୁଞ୍ଚିତ ହେବା ଓ ମୁଖର କଳାପଣ ଦୂର ହୁଏ। ଏହାଦ୍ୱାରା ମନ ସ୍ଥିର ଓ ପ୍ରଫୁଲ୍ଲ ରହେ ଏବଂ ନାନା ପ୍ରକାରର ନକାରାତ୍ମକ ଚିନ୍ତାରୁ ମୁକ୍ତି ମିଳେ। କାର୍ଯ୍ୟ କରିବାର ସ୍ପୃହା ବଢ଼େ ଓ ସ୍ଥାଣୁତା ଦୂର ହୁଏ ଏବଂ ସାମାନ୍ୟ ପରିଶ୍ରମରେ କ୍ଳାନ୍ତି ଲାଗେ ନାହିଁ। ଏହାଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ପାଏ, ହୃଦୟରେ ଉଦାରତା ଓ ପରୋପକାର ଆଦି ଭାବ ଆସିଥାଏ, ମନରୁ କ୍ରୋଧ, ହିଂସା, କାର୍ପଣ୍ୟ ଓ ଔଦ୍ଧତ୍ୟ ଦୂର ହୁଏ। ଯୋଗ ଦ୍ୱାରା ଶରୀରର ବାତ, ପିତ୍ତ ଓ କଫ ସନ୍ତୁଳିତ ହୋଇଥାଏ। ଏହାଦ୍ୱାରା ବଂଶାନୁଗତ ମଧୁମେହ, ହୃଦରୋଗ, ଉଚ୍ଚ ରକ୍ତଚାପ ଓ ଶ୍ୱାସ ରୋଗରୁ ରକ୍ଷା ମିଳେ। ଯୋଗ ଦ୍ୱାରା ମନ ସ୍ଥିର, ଶାନ୍ତ, ପ୍ରସନ୍ନ ତଥା ଉତ୍ସାହିତ ହୁଏ ଏବଂ ଡିପ୍ରେସନ୍ ଆଦି ରୋଗରୁ ମଧ୍ୟ ମୁକ୍ତି ମିଳେ। ଏହାଦ୍ୱାରା ଯକ୍ଷ୍ମା ରୋଗ, ଥାଇରଏଡ୍, ଅଷ୍ଟିଓପରୋସିସ୍, ଫାଇଲେରିଆ, ପାରାଲିସିସ୍, ପାଇରିଆ, କ୍ୟାନ୍ସର ଆଦିରୁ ରକ୍ଷା ମିଳେ। ଏହାଦ୍ୱାରା ଆଖି, ନାକ ଓ କାନର ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ସରାଇସିସ୍ ପରି ଅସାଧ୍ୟ ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳେ। ଯୋଗ ଦ୍ୱାରା ପାଚନ ସଂସ୍ଥାନ ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥାଏ ତଥା ପେଟର ସମସ୍ତ ରୋଗ ଦୂର ହୋଇଥାଏ। ଏହାଦ୍ୱାରା ହୃତ୍ପିଣ୍ଡ, ଫୁସ୍ଫୁସ୍ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଦୂର ହୁଏ ଏବଂ ଏଲର୍ଜି, ମାଇଗ୍ରେନ୍, ବ୍ଲଡ୍ ପ୍ରେସର, କିଡ଼ନୀ ରୋଗ, ପୁରୁଷ ଓ ସ୍ତ୍ରୀ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳେ। ଯୋଗ ଦ୍ୱାରା ଚକ୍ରଗୁଡ଼ିକର ଶୋଧନ ଏବଂ ଜାଗରଣ ଦ୍ୱାରା କୁଣ୍ଡଳିନୀ ଜାଗରଣ ହୁଏ। ଏହାଦ୍ୱାରା ସ୍ଥୂଳ ଓ ସୂକ୍ଷ୍ମ ଦେହର ସବୁ ରୋଗ, କାମ, କ୍ରୋଧ, ଲୋଭ ଏବଂ ଅହଂକାର ଆଦି ଦୋଷ ଦୂର ହୁଏ। ଏହାଦ୍ୱାରା ସବୁ ପ୍ରକାରର ଶାରୀରିକ ବିକାର, ବିଜାତୀୟ ତତ୍ତ୍ୱ ଆଦି ଦୂର ହୁଏ। ଯୋଗ ଦ୍ୱାରା ନକାରାତ୍ମକ ବିଚାର ସମାପ୍ତ ହୁଏ ଏବଂ ବ୍ୟକ୍ତି ସର୍ବଦା ସକାରାତ୍ମକ ବିଚାର, ଚିନ୍ତନ ଏବଂ ଉତ୍ସାହରେ ପରିପୂର୍ଣ୍ଣ ରହେ। ଯୋଗ

0: ଏକ ଜୀବନ ଦର୍ଶନ, ଯୋଗ ହେଉଛି ଆତ୍ମାନୁଶାସନ, ଯୋଗ ହେଉଛି ଏକ ଜୀବନ ପଦ୍ଧତି। ବ୍ୟାଧିମୁକ୍ତ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ। ଯୋଗ ଏଲୋପାଥି ଭଳି କୌଣସି ଲାକ୍ଷଣିକ ଚିକିତ୍ସା ନୁହେଁ, ବରଂ ରୋଗର ମୂଳ କାରଣଗୁଡ଼ିକୁ ନିର୍ମୂଳ କରି ଶରୀରକୁ ସୁସ୍ଥତା ପ୍ରଦାନ କରିଥାଏ। ଆଧୁନିକ ଚିକିତ୍ସା ବିଜ୍ଞାନ ସିଷ୍ଟମ ଉପରେ ଆଧାରିତ ଚିକିତ୍ସା ପ୍ରଣାଳୀର ସମ୍ଭାବକ ହୋଇଥିବା ବେଳେ ଯୋଗ ହେଉଛି ସିଷ୍ଟମକୁ ସନ୍ତୁଳନ କରି ସବୁ ରୋଗକୁ ନିର୍ମୂଳ କରିବାର ବିଜ୍ଞାନ। ମ୍ୟାଲେରିଆ, ଯକ୍ଷ୍ମା ଆଦି ରୋଗଗୁଡ଼ିକୁ ଛାଡ଼ି ଏଲୋପାଥିରେ ହାଇପରଟେନସନ୍, ଡାଇବେଟିସ୍, ଆଜମା, ଥାଇରଏଡ଼୍ ଆଦି ବ୍ୟାଧିଗୁଡ଼ିକୁ ମେଣ୍ଟେନ୍ କରିବା ପାଇଁ ଔଷଧ ଦିଆଯାଏ। ଏହି ରୋଗଗୁଡ଼ିକର ସ୍ଥାୟୀ ଉପଚାର ଏଲୋପାଥିରେ ନାହିଁ, କିନ୍ତୁ ଯୋଗ ଏବଂ ପ୍ରାକୃତିକ ଜୀବନଶୈଳୀ ଦ୍ୱାରା ରକ୍ତଚାପ, ଡାଇବେଟିସ୍, ଥାଇରଏଡ଼୍, ଆଜମା ପରି ରୋଗଗୁଡ଼ିକର ସ୍ଥାୟୀ ଉପଚାର ହୋଇଥାଏ। ଯୋଗ ଦ୍ୱାରା ଅଷ୍ଟଚକ୍ର ଜାଗ୍ରତ ହୋଇଥାଏ। ଅଷ୍ଟଚକ୍ରର ବୈଜ୍ଞାନିକ ପୃଷ୍ଠଭୂମିରେ ଯେତେବେଳେ ଅନ୍ୱେଷଣ କରାଗଲା, ସେତେବେଳେ ଜଣାଗଲା ଯେ ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ହୃଦୟ, ବିଶୁଦ୍ଧି, ଆଜ୍ଞା ଓ ସହସ୍ରାର ଚକ୍ର ଯଥାକ୍ରମେ ରିପ୍ରଡକ୍ଟରୀ, ଏକ୍ସକ୍ରିଟୋରୀ, ଡାଇଜେଷ୍ଟିଭ, ସ୍କେଲିଟାଲ, ସାର୍କୁଲେଟୋରୀ, ରେସ୍ପିରେଟୋରୀ, ନର୍ଭସ୍ ଏବଂ ଏଣ୍ଡୋକ୍ରାଇନ୍ ସିଷ୍ଟମ ସହ ସମ୍ବନ୍ଧିତ। ମୂଳାଧାର ଚକ୍ରରୁ ସହସ୍ରାର ଚକ୍ର ପର୍ଯ୍ୟନ୍ତ ଅଷ୍ଟଚକ୍ରଗୁଡ଼ିକର କାର୍ଯ୍ୟ, ଯାହା ରିପ୍ରଡକ୍ଟରୀ ସିଷ୍ଟମରୁ ଆରମ୍ଭ କରି ଏଣ୍ଡୋକ୍ରାଇନ୍ ସିଷ୍ଟମର କାର୍ଯ୍ୟ ମଧ୍ୟ ତାହା। କ୍ରିୟାତ୍ମକ ଯୋଗାଭ୍ୟାସର 7ଟି ପ୍ରାଣାୟାମ ଯଥା ଭସ୍ତ୍ରିକା, କପାଳଭାତି, ବାହ୍ୟ, ଅନୁଲୋମ ବିଲୋମ, ଉଜ୍ଜାୟୀ, ଭ୍ରାମରୀ ଓ ଉଦ୍ଗୀତ, ଏହି ଅଷ୍ଟଚକ୍ରଗୁଡ଼ିକୁ 8 ସିଷ୍ଟମକୁ ସକ୍ରିୟ ଓ ସନ୍ତୁଳିତ କରିଥାଏ। ଗୋଟିଏ ଗୋଟିଏ ସିଷ୍ଟମର ଅସନ୍ତୁଳନରୁ ଅନେକ ପ୍ରକାର ବ୍ୟାଧି ବିକାର ଉତ୍ପନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ ଏଣ୍ଡୋକ୍ରାଇନ୍ ସିଷ୍ଟମର ଅସନ୍ତୁଳନ ଯୋଗୁଁ ମାନସିକ ଚାପ ଓ ଚାପଜନିତ ହୃଦରୋଗ, ରକ୍ତଚାପ, ଡିପ୍ରେସନ୍, ମେଦବୃଦ୍ଧି, ମଧୁମେହ ଆଦି ଅନେକ ଜଟିଳ ରୋଗ ଉତ୍ପନ୍ନ ହୋଇଥାଏ। ସେହିପରି ସ୍କେଲିଟାଲ ସିଷ୍ଟମର ଅସନ୍ତୁଳନ ଯୋଗୁଁ ଶତାଧିକ ପ୍ରକାରର ଆର୍ଥ୍ରାଇଟିସ୍ ହୋଇଥାଏ ଏବଂ ମାଂସପେଶୀଗୁଡ଼ିକରେ ବିକୃତି ମଧ୍ୟ ହୋଇଥାଏ। କହିବାର ତାତ୍ପର୍ଯ୍ୟ ହେଉଛି ଯେ ଆଭ୍ୟନ୍ତରୀଣ ପ୍ରଣାଳୀ ବା ସିଷ୍ଟମରେ ଦେଖାହେଉଥିବା ଯେକୌଣସି ପ୍ରକାରର ଅସନ୍ତୁଳନ ହିଁ ହେଉଛି ରୋଗ ଏବଂ ଆଭ୍ୟନ୍ତରୀଣ ପ୍ରଣାଳୀର ସନ୍ତୁଳନ ହିଁ ହେଉଛି ଆରୋଗ୍ୟତା। ମୁଖ୍ୟତଃ 7 ପ୍ରାଣାୟାମର ବିଧିପୂର୍ବକ ଏକ ସୁନିଶ୍ଚିତ ସମୟ ଏବଂ ସଂକଳ୍ପବଦ୍ଧ ଅଭ୍ୟାସ ଦ୍ୱାରା ଆମର 8ଟି ସିଷ୍ଟମ ପୂର୍ଣ୍ଣ ରୂପେ ସନ୍ତୁଳିତ ହୋଇଥାଏ। ପରିଣାମ ସ୍ୱରୂପ ଆମେ ଯୋଗ ଦ୍ୱାରା ଏକ ନିରାମୟ ଜୀବନ ପାଇଥାଉ। ଏହା ସହିତ ଔଷଧ ରୂପେ ଯେଉଁ କେମିକାଲ ସଲ୍ଟ ହର୍ମୋନ୍ ବାହାରୁ ନେଉଥିଲେ, ଧୀରେ ଧୀରେ ତାହାର ଆବଶ୍ୟକତା ରହେ ନାହିଁ, କାରଣ ଯାହା ଆମେ ବାହାରୁ ନେଉଥିଲେ ସେସବୁ କେମିକାଲ ସଲ୍ଟ ହର୍ମୋନ୍ ଆମକୁ ଭିତରୁ ହିଁ ମିଳିଯାଏ। ଯୋଗ ଏକ ଉନ୍ନତ ଆଧ୍ୟାତ୍ମିକ ବିଦ୍ୟା ହେବା ସଙ୍ଗେ ସଙ୍ଗେ ଏକ ସମ୍ପୂର୍ଣ୍ଣ ଚିକିତ୍ସା ବିଜ୍ଞାନ ମଧ୍ୟ। ଏହା ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ। ପ୍ରତିସ୍ପର୍ଦ୍ଧା ଏବଂ ପ୍ରତିଯୋଗିତା ମଧ୍ୟରେ ବଢ଼ୁଥିବା ମହତ୍ୱାକାଂକ୍ଷା ପୂର୍ଣ୍ଣ ନହେବା ଯୋଗୁଁ ସୃଷ୍ଟି ହେଉଥିବା ଅସନ୍ତୋଷ, ଅଶାନ୍ତି, ଅତୃପ୍ତି, ଭୟ, ଅସୁରକ୍ଷା ଏବଂ କଲାପଣ କାରଣରୁ ଆଜି ଅଧିକାଂଶ ଲୋକ କୌଣସି ନା କୌଣସି ଶାରୀରିକ ବା ମାନସିକ ରୋଗ ଦ୍ୱାରା ଗ୍ରସ୍ତ ହୋଇଛନ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନ ପାଖରେ ରୋଗର ନିୟନ୍ତ୍ରଣ ମାତ୍ର ରହିଛି, ନିରାକରଣ ନୁହେଁ। ଔଷଧ ଦ୍ୱାରା ବ୍ୟକ୍ତିର ଜଡ଼ ଶରୀରକୁ ସୁସ୍ଥ କରିବାର ଦିଗରେ ପ୍ରଗତି ସମ୍ଭବ ଏବଂ ତାହା ମଧ୍ୟ ହେଉଛି। ମନୁଷ୍ୟ କେବଳ ଏକ ଜଡ଼ ଶରୀର ନୁହେଁ, ବରଂ ସେ ଏକ ଚୈତନ୍ୟ ସତ୍ତା ମଧ୍ୟ। ତେଣୁ ଧ୍ୟାନାତ୍ମକ ଯୋଗ ହିଁ ମନୁଷ୍ୟର ସମସ୍ୟାଗୁଡ଼ିକର ଏକମାତ୍ର ସମାଧାନ। ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ଯୋଗ ଏକ ବିଜ୍ଞାନ ସମ୍ମତ ଚିକିତ୍ସା ବିଦ୍ୟା।
1: ସ୍ୱାସ୍ଥ୍ୟ ପାଇଁ ଯୋଗ, ଏ ଆଲୋଚନା ତ ଆମେ ଶୁଣିଲେ ଅର୍ଚ୍ଚନା ପାଣିଗ୍ରାହୀଙ୍କ ଠାରୁ। ଏଥର ଡାକ୍ତରଙ୍କୁ ପଚାରି ବୁଝିବା ଯୋଗର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ। ଆଜି ଆମ ସହିତ ଅଛନ୍ତି ଡାକ୍ତର ଶଶିକାନ୍ତ ତ୍ରିପାଠୀ।
2: ଏକ୍ଚୁଆଲି ଯୋଗ ବିଷୟରେ ବିବିଧ ପ୍ରକାର ଯେ କ୍ରିୟା ଅଛି ତାଙ୍କର ବିଷୟରେ, ଯେ ମନୁଷ୍ୟ କେମିତି ସ୍ୱସ୍ଥ ରହିବ ତା ପାଇଁ ଅଷ୍ଟାଙ୍ଗ ଯୋଗ ବର୍ଣ୍ଣନ ଅଛି।
1: ଅଷ୍ଟାଙ୍ଗ ଯୋଗ,
2: ଅଷ୍ଟାଙ୍ଗ ସେ ଭିତରେ ଆମେ ୟମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ପର୍ଯ୍ୟନ୍ତ, ତ ଏଇସବୁ ବିଷୟରେ ବେଶୀ ତ ଆମେ ଆଲୋଚନା କରିବାନି। କିନ୍ତୁ ଏବେ ଯେ ଆଲୋଚନା କରିବାର ମୁଖ୍ୟ ବିଷୟ ଅଛି, ସେ ଅଛି ଆସନ ଏବଂ ପ୍ରାଣାୟାମ। ଆଉ ଅନ୍ୟ ବିଷୟ ବହୁତ ଲମ୍ବା ଅଛି। ତ ମୁଁ ଯେ ମନୁଷ୍ୟଙ୍କୁ ଯେ ଜୀବନରେ ଯେତେ କ୍ରିୟାକଳାପ କରୁଛନ୍ତି, କେମିତି ରହୁଛନ୍ତି, କେମିତି ଖାଉଛନ୍ତି, ସ୍ୱସ୍ଥ ରହୁଛନ୍ତି, ଅସ୍ୱସ୍ଥ ରହୁଛନ୍ତି, ବେଶୀ ମନୁଷ୍ୟ ଏବେ ଟିକେ ସବୁବେଳେ ଡିପ୍ରେସନ୍ରେ ରହୁଛନ୍ତି, ତ ସେ ବିଷୟରେ ଆମର ଯୋଗରେ ବହୁତ ପ୍ରକାର ଅନ୍ୟ ଅନ୍ୟ ଋଷି ବର୍ଣ୍ଣନ କରୁଛନ୍ତି କି କେମିତି କି ଡିଜିଜ୍ରେ କି ଆସନ କି ପ୍ରାଣାୟାମ କରିବେ। ତ ଆପଣ ତ ଶରୀର ତ ସ୍ୱସ୍ଥ ରହିବ ନିଶ୍ଚୟ, କିନ୍ତୁ ଶରୀର ସାଙ୍ଗରେ ଆପଣ ଯଦି ମନ ସ୍ୱସ୍ଥ ରହିବ ଦେନ୍ ଆପଣ ପୁରା ଡେଭଲପ୍ କରିପାରିବେ ଆପଣଙ୍କୁ। ଆଉ

0: କିନ୍ତୁ ଯେବେ ବି ଆପଣ ଉଠନ୍ତୁ ତ ଉଠିଲା ପରେ ଉଷା ପାନ ଯେବେ ବି ଆପଣ ଉଠିବେ ଟିକେ କରିବେ ଉଷା ପାନ କଲା
1: ସକାଳୁ ଟିକେ ପିଇବା ଦରକାର ପାଣି
0: ହଁ ନିଶ୍ଚୟ ପିଇବା ଦରକାର ଫ୍ରେଶ ହେଲା ପରେ ଆପଣ ଆସନ ପ୍ରାଣାୟାମ କରିବା ଦରକାର ନିଶ୍ଚୟ ଫିଜିକାଲି ଫିଜିକାଲ ଏକ୍ସରସାଇଜ ବ୍ରିଦିଂ ଏକ୍ସରସାଇଜ ସେ ଆପଣ ନିହାତି ଯଦି କରିବେ ଆପଣ ଯେତେ ବି ସିଷ୍ଟମ ଅଛି ନର୍ଭସ ସିଷ୍ଟମ ମସ୍କୁଲାର ସିଷ୍ଟମ ଡାଇଜେସନ ସିଷ୍ଟମ ସବୁ ପାଇଁ ଆସନ ପ୍ରାଣାୟାମ ନିହାତି ଦରକାର ଆସନ ହିଁ କଲେ ଆପଣ ଯେ ହାର୍ଟ ପ୍ରୋବ୍ଲେମ ଯେ ଲୋକକୁ ଏବେ ହେଉଛି ଯଦି ଡେଲି ସେ ଯଦି ଅନୁଲୋମ ବିଲୋମ ପ୍ରାଣାୟାମ କପାଲଭାତି ପ୍ରାଣାୟାମ ଭସ୍ରିକା ଏସବୁ ଯଦି ଡେଲି କରିବେ ତାଙ୍କ ଯେ ରକ୍ତ ପରିସଞ୍ଚରଣ ଯେ ହେଉଛି ସେ ନିଶ୍ଚୟ ଭାବରେ ଏକ୍ୟୁରେସି ହେବ ଯଦି ଆପଣ ନ କରିବେ ଅନେକ ପ୍ରକାର କୋଲେଷ୍ଟ୍ରଲ ଟ୍ରାଇଗ୍ଲିସେରାଇଡ଼ ଆପଣ ଯେ ଆର୍ଟେରୀରେ ଅଛି ସେ ଜମା ହେବ ଆଉ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାର ରୋଗ ଉତ୍ପନ୍ନ ହୋଇପାରେ
1: ତେବେ ମୁଖ୍ୟତଃ କେତୋଟି ପ୍ରାଣାୟାମ ନିଶ୍ଚୟ କରିବା ଦରକାର
0: ପାଖାପାଖି ମୁଖ୍ୟ ରୂପେ ସାତ ପ୍ରାଣାୟାମ ଏବେ ଅଛି
1: ତେବେ କ'ଣ କ'ଣ ସେଗୁଡ଼ାକ
0: ସେ ହେଲା ଆପଣ ଭସ୍ରିକା କପାଲଭାତି ଅନୁଲୋମ ବିଲୋମ ଭ୍ରାମରୀ ଉଜ୍ଜୟୀ ଉଦ୍ଗୀତ ଯିଏ ବି ଲୋକ ଯୋଗ ପ୍ରାଣାୟାମ ଆସନ କରିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ପ୍ରଶିକ୍ଷିତ ଲୋକ ପାଖରେ ହିଁ ଯିବେ ଶିଖିବେ ତାପରେ କରିବେ ନହେଲେ ତାଙ୍କର ସାଇଡ୍ ଇଫେକ୍ଟ ବି ଅଛି କେମିତି କରାଯାଏ ସେରେ ଯଦି ଆପଣ ସେ ବିଧିରେ ନ କରିବେ ତ ଟିକେ ଆପଣ ଅଡ଼ୁଆ ହେବ ଅଲଗା ରୋଗ ବି ବାହାରିବ ବାହାରିପାରେ
1: ଯାହା ହଉ ଡକ୍ଟର ତ୍ରିପାଠୀ ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ ଯୋଗ ବିଷୟରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଅନେକ କଥା କହିଲେ ଯୋଗ ଦ୍ୱାରା ଆମେ କେମିତିକା ସୁସ୍ଥ ରହିବା ଆମର ଜୀବନଚର୍ଯ୍ୟା ବିଷୟରେ ମଧ୍ୟ ଆମକୁ ଧାରଣା ଦେଲେ ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ନମସ୍କାର
0: ନମସ୍କାର
1: ଡାକ୍ତର ଶଶିକାନ୍ତ ତ୍ରିପାଠୀ ଆମକୁ ଯାହା ପରାମର୍ଶ ଦେଲେ ତାକୁ ତ ଆମେ ଶୁଣିଲୁ ତେବେ ନିୟମିତ ଯୋଗ ଅଭ୍ୟାସ କରିବା ପାଇଁ ଆମେମାନେ ଚେଷ୍ଟା କରିବା ଆଉ ନିଜକୁ ସୁସ୍ଥ ରଖିବା

0: କିମ୍ବା ଅନ୍ୟାନ୍ୟ ଅସ୍ଥିର ପରିସ୍ଥିତି ସମୟରେ ଘଟୁଥିବା ଯୌନ ନିର୍ଯାତନା, ବଳାତ୍କାର, ଯୌନ ଶୋଷଣ, ବଳପୂର୍ବକ ବିବାହ, ଯୌନ ଦାସତ୍ୱ ଏବଂ ଅନ୍ୟାନ୍ୟ ଯୌନ ଅପରାଧ ଆଦି ମାନବ ଅଧିକାରର ଘୋର ଉଲ୍ଲଂଘନ କରିଥାଏ ବା ମାନବିକତା ବିରୋଧୀ ଅପରାଧ ଭାବରେ ବିବେଚିତ ହୋଇଥାଏ। ଆଜି ଆସନ୍ତୁ ଶୁଣିବା ଏକ ଆଲୋଚନା, ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ଏବଂ ଏହାର ବିନାଶକାରୀ ପ୍ରଭାବ ସମ୍ପର୍କରେ। ଆଲୋଚନା କରୁଛନ୍ତି ଆଇନଜୀବୀ ଶ୍ରୀମତୀ ପାର୍ବତୀ ବାରିକ।
1: ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ବା କନଫ୍ଲିକ୍ଟ ରିଲେଟେଡ୍ ସେକ୍ସୁଆଲ୍ ଭାଇଲେନ୍ସ ହେଉଛି ଯୁଦ୍ଧ, ସଶସ୍ତ୍ର ସଂଘର୍ଷ, ଦଙ୍ଗା, ସାମ୍ପ୍ରଦାୟିକ ହିଂସା, ଆତଙ୍କବାଦୀ ଆକ୍ରମଣ କିମ୍ବା ଅନ୍ୟାନ୍ୟ ଅସ୍ଥିର ପରିସ୍ଥିତି ସମୟରେ ଘଟୁଥିବା ଯୌନ ନିର୍ଯାତନା, ବଳାତ୍କାର, ଯୌନ ଶୋଷଣ, ବଳପୂର୍ବକ ବିବାହ, ଯୌନ ଦାସତ୍ୱ ଏବଂ ଅନ୍ୟାନ୍ୟ ଯୌନ ଅପରାଧ। ଏହା ମାନବ ଅଧିକାରର ଘୋର ଉଲ୍ଲଂଘନ ଏବଂ ମାନବତା ବିରୋଧୀ ଅପରାଧ ଭାବରେ ବିବେଚିତ ହୁଏ। ନାରୀ, ପୁରୁଷ ଓ ଶିଶୁ ସମସ୍ତେ ଏହି ହିଂସାର ଶିକାର ହୋଇପାରନ୍ତି, ଯଦିଓ ନାରୀ ଓ କନ୍ୟା ଶିଶୁମାନେ ଅଧିକ ସଂଖ୍ୟାରେ ପ୍ରଭାବିତ ହୁଅନ୍ତି। ଅନେକ କ୍ଷେତ୍ରରେ ଯୌନ ହିଂସାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଏ, ଯାହାଦ୍ୱାରା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରାଯାଏ, ଦୁର୍ବଳ କରାଯାଏ ଏବଂ ସାମାଜିକ ସଂରଚନାକୁ ଭାଙ୍ଗି ଦିଆଯାଏ। ଏବେ ଆମେ ଆଲୋଚନା କରିବା ଏହି ଯୌନ ହିଂସା ଦ୍ୱାରା ନାରୀମାନଙ୍କ ଉପରେ ପ୍ରଭାବ କେମିତି ପଡ଼ୁଛି। ନାରୀମାନେ ଶାରୀରିକ ଆଘାତ ପାଇବା ସହ ଅନିଚ୍ଛାକୃତ ଗର୍ଭଧାରଣ, ଯୌନ ସଂକ୍ରମିତ ରୋଗ ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ମାନସିକ ଭାବରେ ସେମାନେ ଭୟ, ଅବସାଦ, ଚିନ୍ତା, ଆତ୍ମସମ୍ମାନ ହାନି ଏବଂ ମାନସିକ ଆଘାତରେ ପୀଡ଼ିତ ହୁଅନ୍ତି। ଅନେକ ସମୟରେ ସେମାନଙ୍କୁ ପରିବାର ଓ ସମାଜ ଦ୍ୱାରା ବହିଷ୍କୃତ ମଧ୍ୟ କରାଯାଏ। ପୁରୁଷମାନଙ୍କ ଉପରେ ଏହାର ପ୍ରଭାବ ମଧ୍ୟ କିଛି କମ୍ ପଡ଼େନି। ଯୌନ ହିଂସାର ଶିକାର ହୋଇଥିବା ପୁରୁଷମାନେ ପ୍ରାୟତଃ ଲଜ୍ଜା, ସାମାଜିକ କଳଙ୍କ ଏବଂ ନିଜ ଅନୁଭୂତି ପ୍ରକାଶ କରିବାର ଭୟରେ ନୀରବ ରୁହନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ, ପାରିବାରିକ ଜୀବନ ଏବଂ ସାମାଜିକ ସମ୍ପର୍କକୁ ଗୁରୁତର ଭାବରେ ପ୍ରଭାବିତ କରେ। ଅନେକ ପୀଡ଼ିତ ଅବସାଦ, ଆତ୍ମବିଶ୍ୱାସ ହ୍ରାସ ଏବଂ ସାମାଜିକ ବିଚ୍ଛିନ୍ନତାର ଶିକାର ହୁଅନ୍ତି। ଶିଶୁମାନଙ୍କ ଉପରେ ପ୍ରଭାବ ଏହି ପ୍ରକାର ହିଂସା ଅତ୍ୟନ୍ତ ଧ୍ୱଂସାତ୍ମକ। ଏହା ସେମାନଙ୍କ ଶୈଶବକୁ ଛଡ଼ାଇ ନେଇଥାଏ ଏବଂ ଭୟ, ମାନସିକ ଆଘାତ, ଶିକ୍ଷାର ବାଧା ଓ ଭବିଷ୍ୟତ ପ୍ରତି ଅନିଶ୍ଚିତତା ସୃଷ୍ଟି କରେ। ଅନେକ ଶିଶୁ

0: ଘରେ ଦୁଃସ୍ୱପ୍ନ ଆତଙ୍କ ଏବଂ ସାମାଜିକ ଅସୁବିଧା ଭୋଗନ୍ତି। ସଂଘର୍ଷ ସମ୍ବନ୍ଧୀୟ ଜନହିଂସା କେବଳ ବ୍ୟକ୍ତିକୁ ନୁହେଁ ସମଗ୍ର ସମାଜକୁ ପ୍ରଭାବିତ କରେ। ଏହା ସାମାଜିକ ଏକତାକୁ ଦୁର୍ବଳ କରେ, ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ାଏ ଏବଂ ଶାନ୍ତି ଓ ବିକାଶର ପଥରେ ବାଧା ସୃଷ୍ଟି କରେ। ପୀଡ଼ିତମାନଙ୍କ ପୁନର୍ବାସ, ଚିକିତ୍ସା ଏବଂ ସାମାଜିକ ପୁନଃ ଏକୀକରଣ ପାଇଁ ବହୁ ସମୟ ଓ ସମ୍ପଦର ଆବଶ୍ୟକତା ହୁଏ। ଏହି ସମସ୍ୟାର ସମାଧାନ ପାଇଁ ସରକାର, ଆଇନ ପ୍ରୟୋଗକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜକୁ ଏକାଠି କାମ କରିବାକୁ ପଡ଼ିବ। ପୀଡ଼ିତମାନଙ୍କୁ ତୁରନ୍ତ ଚିକିତ୍ସା, ମାନସିକ ପରାମର୍ଶ, ଆଇନଗତ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବା ଆବଶ୍ୟକ। ସଚେତନତା, ଶିକ୍ଷା ଓ ଲିଙ୍ଗ ସମାନତାର ପ୍ରଚାର ମାଧ୍ୟମରେ ଏପରି ହିଂସାକୁ ରୋକାଯାଇପାରିବ। ତେଣୁ ସଂଘର୍ଷ ସମ୍ବନ୍ଧୀୟ ଜନହିଂସାକୁ ରୋକିବା, ପୀଡ଼ିତଙ୍କୁ ଆଇନଗତ ଚିକିତ୍ସା ପ୍ରଦାନ କରିବା ସହ ସମାଜର ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ଯୌନହିଂସା ବିରୁଦ୍ଧରେ ନିରବତା ନୁହେଁ, ବରଂ ସଚେତନତା ଓ ସହଯୋଗ ହିଁ ସୁରକ୍ଷିତ ସମାଜ ଗଠନର ମୂଳ ଆଧାର ହୋଇଥାଏ। ଯୌନହିଂସା ବିରୁଦ୍ଧରେ ନିଆଯାଇଥିବା ଆଇନଗତ ପଦକ୍ଷେପଗୁଡ଼ିକ ହେଲା, ପ୍ରଥମରେ ଏଫ୍ଆଇଆର୍ ବା ଏତଲା ଦରଜ କରିବା। ପୀଡ଼ିତ କିମ୍ବା ତାଙ୍କ ପରିବାର ପୋଲିସ ଥାନାରେ ଅଭିଯୋଗ ଦାଖଲ କରିପାରିବେ। ଦ୍ୱିତୀୟରେ ତୁରନ୍ତ ପୋଲିସ ତଦନ୍ତ, ଘଟଣାସ୍ଥଳ ପରୀକ୍ଷା, ପ୍ରମାଣ ସଂଗ୍ରହ ଏବଂ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଏ। ତୃତୀୟରେ ମେଡିକାଲ ପରୀକ୍ଷା, ପୀଡ଼ିତଙ୍କ ନିଃଶୁଳ୍କ ଚିକିତ୍ସା ଏବଂ ଡାକ୍ତରୀ ପରୀକ୍ଷା କରାଯାଏ। ଚତୁର୍ଥରେ ଅଭିଯୁକ୍ତଙ୍କ ଗିରଫ ଓ ବିଚାର, ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ମାମଲା ଶୀଘ୍ର ଆରମ୍ଭ କରାଯାଏ। ପଞ୍ଚମରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଦଣ୍ଡ, ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ, ଶିଶୁଙ୍କ ଉପରେ ଯୌନ ହିଂସା ଇତ୍ୟାଦି ପାଇଁ କଠୋର ଶାସ୍ତିର ବ୍ୟବସ୍ଥା କରାଯାଏ। ଶିଶୁମାନଙ୍କ ବିରୁଦ୍ଧରେ ଯୌନ ଅପରାଧ ରୋକିବା ପାଇଁ ବିଶେଷ ଆଇନ ରହିଛି, ଯାହା ପକ୍ସୋ ଆଇନ ବୋଲି ଆମେ ଜାଣିଛୁ। ପୀଡ଼ିତଙ୍କୁ ସହାୟତା ଓ କ୍ଷତିପୂରଣ ମଧ୍ୟ ଏକ ଆଇନଗତ ପଦକ୍ଷେପ। ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା, ଆଇନଗତ ସହାୟତା, ପରାମର୍ଶ ଓ ପୁନର୍ବାସ ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଆଇନଗତ ପଦକ୍ଷେପ ମଧ୍ୟରେ ୱାନ୍ ଷ୍ଟପ୍ ସେଣ୍ଟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୀଡ଼ିତଙ୍କୁ ଏକ ସ୍ଥାନରେ ଚିକିତ୍ସା, ଆଇନଗତ ସହାୟତା ଓ ପରାମର୍ଶ ଓ ଆଶ୍ରୟ ସୁବିଧା ଗୋଟିଏ ସ୍ଥାନରେ ଦିଆଯାଇଥାଏ, ପୀଡ଼ିତଙ୍କୁ କୁଆଡ଼େ ଯିବାକୁ ପଡ଼ିନଥାଏ। ଫାଷ୍ଟ ଟ୍ରାକ୍ କୋର୍ଟ ମଧ୍ୟ ଯୌନ ହିଂସା ବିରୁଦ୍ଧରେ ନିଆଯାଇଥିବା ଆଇନଗତ ପଦକ୍ଷେପ ମଧ୍ୟରୁ ଅନ୍ୟତମ। ଯୌନ ହିଂସା ମାମଲାଗୁଡ଼ିକ ବିଳମ୍ବ ହେତୁ ପୀଡ଼ିତା ଉପଯୁକ୍ତ ନ୍ୟାୟ ପାଇପାରେ ନାହିଁ। ଏହି ଦୃଷ୍ଟିରୁ ଶୀଘ୍ର ବିଚାର କରି ପୀଡ଼ିତ ବା ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ପାଇଁ ସରକାର ଏହି କୋର୍ଟମାନ ପ୍ରତ୍ୟେକ ଜିଲ୍ଲାରେ ଏକରୁ ଅଧିକ ସ୍ଥାପନ କରିଛନ୍ତି। ଜିଲ୍ଲା ଲିଗାଲ ସର୍ଭିସ ଅଥରିଟିଙ୍କର ମଧ୍ୟ ଏ କ୍ଷେତ୍ରରେ ଅନେକ ଭୂମିକା ରହିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଯୌନ ହିଂସା ରୋକିବା ଓ ପୀଡ଼ିତଙ୍କୁ ଅଧିକାର ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସଚେତନତା ଓ ପ୍ରତିରୋଧ କାର୍ଯ୍ୟକ୍ରମମାନ ସରକାରଙ୍କ ଖର୍ଚ୍ଚରେ କରାଯାଇଥାଏ। ପୀଡ଼ିତ ମହିଳା, ପୁରୁଷ ଏବଂ ଶିଶୁମାନଙ୍କୁ ମାଗଣା ଆଇନଜୀବୀ ଏବଂ ଆଇନଗତ ପରାମର୍ଶ ମଧ୍ୟ ପ୍ରଦାନ କରିଥାଏ। ଏଫ୍ଆଇଆର୍ ଦାଖଲ, ମାମଲା ରୁଜୁ ଓ ଅଦାଲତ ପ୍ରକ୍ରିୟାରେ ପୀଡ଼ିତଙ୍କୁ ସହାୟତା ମଧ୍ୟ କରିଥାଏ। କ୍ଷତିପୂରଣ, ଚିକିତ୍ସା, ମାନସିକ ପରାମର୍ଶ ଓ ପୁନର୍ବାସ ସୁବିଧା ପାଇବାରେ ସହଯୋଗ କରିଥାଏ। ୱାନ୍ ଷ୍ଟପ୍ ସେଣ୍ଟର ଓ ଅନ୍ୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରିବା ସହ ଶିଶୁ ପୀଡ଼ିତଙ୍କୁ ବିଶେଷ ଆଇନଗତ ସହାୟତା ଏବଂ ସୁରକ୍ଷା ପ୍ରଦାନ କରିଥାଏ, ଯେଉଁଠି ପ୍ରଯୁଜ୍ୟ ପୀଡ଼ିତଙ୍କ ଅଧିକାର ସୁରକ୍ଷିତ ରଖି ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଲୋକ ଅଦାଲତ ଓ ବିକଳ୍ପ ବିବାଦ ସମାଧାନ ପାଇଁ ଲିଗାଲ ସର୍ଭିସ ଅଥରିଟି ସମାଜର ଯୌନ ହିଂସା ରୋକିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ମୋଟାମୋଟି ଭାବରେ କହିବାକୁ ଗଲେ ଏହା ହେଉଛି ମାନବ ଅଧିକାରର ଏକ ଘୋର ଉଲ୍ଲଂଘନ।
1: ଶୁଣିଲେ କାର୍ଯ୍ୟକ୍ରମ ମହିଳା ମହଲ, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ ପାଞ୍ଚଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍ୱତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍ୱତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍ୱତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14-ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟାତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରତି ଦେଇଛି।

0: ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମ ଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ'ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଙ୍ଗଟନ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର। ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holding series of high-level meetings with leading French business leaders in Paris today, also to attend VivaTech summit this evening. Centre to construct over 26,000 kilometres of rural roads with allocation of more than 18,900 crore rupees in financial year 2026-27. Calcutta High Court refuses to stay West Bengal Speaker's decision to appoint Ritabrata Banerjee as Leader of Opposition.

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସିମି ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀ ପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଜିଲ୍ଲା

ରାଷ୍ଟ୍ରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 21 ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ ଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ

ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି।

ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଜମ ସେ ଲିଆ ହେ ଗାୟିକା ଲତା ମଙ୍ଗେସ୍କର ହେ ରଚନାକାର ରାଜେନ୍ଦ୍ର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

শ্রোতা বন্ধু আপনমানে শুনুথিলে ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ଆସନ୍ତୁ ଶୁଣିବା ଅଲେଖ ବିଶ୍ୱାଳଙ୍କ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ।

ଅଲେଖ ବିଶ୍ୱାଳଙ୍କ ରଚନାରୁ ପରବର୍ତ୍ତୀ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଆସନ୍ତୁ ପରବର୍ତ୍ତୀ ଭକ୍ତି ଗୀତ ଶୁଣିବା।

ଶ୍ରୋତାବନ୍ଧୁ, ଆପଣମାନେ ପରେ ପରେ ଶୁଣୁଥିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁଗମ ସଙ୍ଗୀତ।

শ্রোতা বন্ধু আপনমানে শুনুথিলি বসন্তরাজ সামলঙ্କ ରଚନାରୁ ଶିଳ୍ପୀ ଶ୍ରୀଚରଣ ଏବଂ ତପ ମିଶ୍ରଙ୍କ କଣ୍ଠରେ ଏହି ସୁଗମ ସଙ୍ଗୀତଟି ପରବର୍ତ୍ତୀ ଗୀତରେ କଣ୍ଠଦାନ କରିଛନ୍ତି ଟି ସୌରି ଏବଂ ତପ ମିଶ୍ର ରଚନା ବସନ୍ତରାଜ ସାମଲ।

0: শ্রোতা বন্ধু আপনার মানে শুণুলে পরে পরে কতটি সুকুম সঙ্গীত আকাশবাণী বারিপদা পরবর্তী কার্যক্রম রিলে করে প্রচার করছু আকাশবাণী কটক কেন্দ্রর শুনেপারে কিছুক্ষণ মধ্যে।
1: চাষী ভাই ভৌণীঙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତିବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ। ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି। ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026। ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ। January 22-24 ବିଜୁ ପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା ଭୁବନେଶ୍ୱର।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯୋଉ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯୋଉମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯୋଉ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରହୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ଡ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼ ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୁ ଉପରେ କାମ କରନ୍ତି, ତ ବ୍ୟାମ୍ବୁ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରି ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କ'ଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡ଼ିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଇଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର

0: କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ?
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍। ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ ଡିଆଇସି ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍, ଗଭର୍ଣ୍ଣମେଣ୍ଟର ଯୋଉ ଯୋଉ ସ୍କିମ୍ ଗୁଡାକ ଆସୁଥାଏ, ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋ ସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି। ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ, ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିରି ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ। ଠିକ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡାଏ ଆମର ବେନିଫିସିଆରୀ ଅଛନ୍ତି ଯୋଉମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯୋଉମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେମାନେ ବେନିଫିସିଆରୀ ତାଲିମ ନେଉଥିଲେ, ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ। ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ୍ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ୍ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର, ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ, ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତିକି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟର ଯାଇକି ଏନଗେଜ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଇଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, ଡିଆଇସି ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ, ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍ ଆପଣଙ୍କର।

0: ମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ। ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ। ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: 707 ଦୁର୍ଗମ ଅଞ୍ଚଳରେ 4G ମୋବାଇଲ୍ ଟାୱାର ସ୍ଥାପନ ନିମନ୍ତେ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ୍ ଭାରତ ନୀତି ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ BSNL 2000 ବର୍ଗ ଫୁଟ୍ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ 294 ସ୍ଥାନରେ ଟାୱାର ସ୍ଥାପନ ପାଇଁ ଅନୁମତି ମିଳିସାରିଥିବା ଜଣାପଡ଼ିଛି। ସହରାଞ୍ଚଳ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଅଧୀନରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସାଧାରଣ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ PNG ସଂଯୋଗ ବ୍ୟବସ୍ଥା ଉପଲବ୍ଧ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ LPG ବଦଳରେ PNG ବ୍ୟବହାର ଲାଗି ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବିତରଣ ନୀତି 2026 ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମ୍ମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପର୍କ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରଣିଆ।
0: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକରେ ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ୍ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା, କ୍ରୀଡ଼ା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2 ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି।

0: ସମ୍ବାଦ ସଂକ୍ଷେପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଘା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳ ଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅଁ ବିବାହ ଆଉ ଶୀତଳ ଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅଁ ବିବାହ ଶୀତଳ ଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ରତା ପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳ ଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ 5 ଦିନ ବ୍ୟାପୀ ଆୟୋଜିତ ଏହି ବିବାହ ଉତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇ ଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆ ଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ

0: ଅନ୍ୟପକ୍ଷ ସାଧାରଣ ଚଳଣି ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ, ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବପର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ, ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣ

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଆଜି ଶୁଣିପାରିବେ ସାନ୍ତାଳୀ ଗୀତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା।
1: ପରିବେଷଣ କରିଛନ୍ତି ଭଗଲା ମାଝୀ ଏବଂ ତାଙ୍କର ସାଥୀ କଳାକାରମାନେ।

ଭଗଲା ମାଝି ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସନିଆ ହେମ୍ବ୍ରମ, ଚାମ୍ପାଇ ସରେନ, ବଳରାମ ହେମ୍ବ୍ରମ, ଆନ୍ତୁ ମାଝି, ଧନୁର୍ଜୟ ମାର୍ଣ୍ଡି, ଛାକୁ ସରେନ, ହପନା କିସ୍କୁ, ବାସନ୍ତୀ ଟୁଡ଼ୁ ଏବଂ ଭାଗ ମାର୍ଣ୍ଡି।

ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସିପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ ଆଲୋକପାତ କରିଛନ୍ତି। 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୂହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏଭଳି ପଦକ୍ଷେପ ଏକ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15,00,000 ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ ଅଭିଷେକ ସିଂହ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47,00,000 ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ

0: ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତବ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 9:30 ଆରମ୍ଭ ହେବ। 12:30 ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟର ଏକ ମ୍ୟାଚ୍ରେ କଲମ୍ବିଆ 3-1 ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟର ଏକ ମ୍ୟାଚ୍ରେ ପାନାମାକୁ 1-0 ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ 2 ବର୍ଷ ହେବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହୋଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ ଆମର ପ୍ରୋଗ୍ରେସ୍ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ୍ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ, ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହୋଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହୋଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, 21 ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତଃ ଓଡ଼ିଶାରେ ଧାନ ବିକ୍ରିଟାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ। ଏବଂ ଇଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା, ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା।

0: ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ ଭଉଣୀ ମାନଙ୍କୁ ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, ଦୁଇଟା କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀ ମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ, ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। 2 ଯୁବ ହକି ଖେଳାଳିଙ୍କ ସଫଳତା, ନିକଟରେ ସମ୍ପନ୍ନ ଅଣ୍ଡର-18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସ୍ୱିଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ସେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। କାର୍ଯ୍ୟକ୍ରମ ଶୁଣିବା ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, 3 ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଚାଲ ଆଲାଙ୍ଗ ସେ ଗୋ।
5: ଚଲ ଆଲାଙ୍ଗ ତବେ।

0: ଆମର ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ହଁ, ବୁଝିଲ ନା ସତ୍ୟାନନ୍ଦ?
0: ହଁ,
1: ଆମର ପ୍ରାୟ ସାଧାରଣରେ କୁହାଯାଏ ଯେ ବୁଝ ନ ବୁଝ ପଢ ଗୀତା ଆଉ ରୁଚ ନ ରୁଚ ଖା ପିତା। ଅର୍ଥାତ୍ ଆମକୁ ଗୀତା ଅନେକ କଥା ଶିଖାଏ, ଅନେକ ରାସ୍ତା ଦେଖାଏ, ଏବଂ ଆମେ ଯେତେବେଳେ ଅସୁବିଧାରେ ପଡ଼ିଥାଉ ତାର ସମାଧାନର ଯେଉଁ ପନ୍ଥା, ସେ ସମାଧାନର ପନ୍ଥା ମଧ୍ୟ ଦେଖାଏ। ସେହିପରି ଭାବରେ ଆମର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ପିତା ମଧ୍ୟ ଅତି ଜରୁରୀ। ତେଣୁ ଆମେ ଖାଦ୍ୟଟା ଯେଉଁ ଖାଉଛେ, ଅନେକ ସମୟରେ ଅନେକ ଲୋକ ଅଛନ୍ତି କେବଳ ମିଠା ଖାଇବା ପାଇଁ ଭଲ ପାଆନ୍ତି ବା କେବଳ ଆମିଷ ଖାଇବା ପାଇଁ ଭଲ ପାଆନ୍ତି, କିନ୍ତୁ ସମୁଦାୟ ସୁସ୍ଥ ରହିବାକୁ ହେଲେ ଆମକୁ ସବୁ ପ୍ରକାରର ଖାଦ୍ୟ ଖାଇବାକୁ ହୁଏ, ଏବଂ ଦେହକୁ ଠିକ ରଖିବା ପାଇଁ ହେଲେ ଆମକୁ ପିତା, କଷା, ଖଟା, ମିଠା ସବୁ ରକମ ଦରକାର। କିନ୍ତୁ ଆମେ ଜାଣିଛୁ ଯେ ତିନି ପ୍ରକାରର ଧଳା ଜିନିଷ ରହିଛି ଯୋଉଟାକି ଆମର ବିଷ ଭଳିଆ କାମ କରେ, ଯୋଉଟାକୁ କୁହାଯାଉଛି ଆମର ସଫା ଚିନି, ସଫା ଲୁଣ ଆଉ ମଇଦା। ଏଇ ତିନିଟା ଜିନିଷ ଆମ ଦେହ ପାଇଁ ବହୁତ ଖରାପ, ଏବଂ ବର୍ତ୍ତମାନ ସୁଦ୍ଧା ଆମ ଭାରତ ବର୍ଷରେ ଡାଇବେଟିସ୍ ସେଇ ରୋଗଟା ପ୍ରାୟ କହିବାକୁ ଗଲେ ସମସ୍ତଙ୍କର ହେଇଯାଉଛି, ଆଉ ବ୍ଲଡ୍ ପ୍ରେସର ବି ସେମିତି ସମସ୍ତଙ୍କୁ ହେଇଯାଉଛି। ତାର ଏକମାତ୍ର କାରଣ ଆମେ ଜାଣୁଛୁ ଯେ ଆମ ଖାଦ୍ୟପେୟର ବିଭିନ୍ନ ପ୍ରକାରର ଅସୁବିଧା ବା ଖାଦ୍ୟପେୟରେ ଆମର ଯୋଉ ଢଙ୍ଗ ପରିବର୍ତ୍ତନ ହେଇଯାଇଛି ସେଟା ଗୋଟେ କାରଣ। ଆଉ ଗୋଟେ କାରଣ ହେଉଛି କ'ଣ ନା, ଆମର ଯୋଉ ଜୀବନଶୈଳୀ, ଆମେ ଆଦୌ କାମ କରୁନାହୁଁ, ଶାରୀରିକ ପରିଶ୍ରମଟାକୁ ଆମେ ପ୍ରାୟ କହିବାକୁ ଗଲେ ଭୁଲି ଗଲୁଣି। ପ୍ରାୟ ଗାଡ଼ିରେ ଗଲୁ, ଅଫିସ ଗଲୁ, କାମ କଲୁ, କି ଯିଏ ଯେମିତି ସବୁବେଳେ ଶାରୀରିକ ପରିଶ୍ରମଟାକୁ ଆମେ ଯେତେ କମ୍ ହବ ବୋଲେ କରିବା ପାଇଁ ଚାହୁଁଛୁ, ଅର୍ଥାତ୍ ଆରାମ ପଛରେ ଦୌଡ଼ୁଛୁ। ସୁଖ ସ୍ୱଚ୍ଛନ୍ଦର ରହିବା ପାଇଁ ମଣିଷ ବିଭିନ୍ନ ପ୍ରକାର ଜିନିଷ ବାହାର କଲା, ଏବଂ ଗାଡ଼ି ଘୋଡ଼ା ପାଖରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା କରିବା ପରେ ବର୍ତ୍ତମାନ ଆମର ଅନୁଭୂତି ହେଲାଣି ଲୋକମାନଙ୍କୁ, ପ୍ରାୟ ଦେଖ ସାଇକେଲର ଆଦର ବଢ଼ିଲାଣି, ଲୋକ ମର୍ଣ୍ଣିଂ ୱାକ୍ କରୁଛନ୍ତି ଆଉ ଇଭିନିଂ ୱାକ୍ କରୁଛନ୍ତି, ଏଇ ପ୍ରକାର ନୂଆ ଫ୍ୟାସନରେ ଗୋଟେ ଚାଲିଛି। କିନ୍ତୁ ପ୍ରକୃତର କଥା ହେଉଛି ଆମର ଯୋଉ ପୁରୁଣା ଜୀବନଶୈଳୀ ଯୋଉଟା ଥିଲା ସେଇଟାକୁ ଯଦି ଆମେ ପସନ୍ଦ କରିଥାନ୍ତେ ବା ସେଇଟାକୁ ଯଦି ଆମେ ସବୁଦିନ ଧରି ଚଲେଇଥାନ୍ତେ ତାହେଲେ ଆମକୁ ଏତିକି ଶାରୀରିକ ଅସୁବିଧା ଏବଂ ତା ସହିତ ଆମର ଡାକ୍ତରଖାନା ଖର୍ଚ୍ଚ, ଔଷଧରେ ଖର୍ଚ୍ଚ ଏସବୁ କଥା ଆସିନଥାନ୍ତା। ଏବଂ ଦେଖ ଆଉ ଗୋଟେ କଥା ଯେ ଡାକ୍ତରଖାନା ବହୁତ ହେଇଯିବ, ଡାକ୍ତର ବହୁତ ହେଇଯିବେ, ଆମେ ଯେ ସୁସ୍ଥ ରହିବା ସେ କଥା ବି ଭାବିବା ଠିକ୍ ନୁହେଁ, କାରଣ ଆମର ବହୁତ କଥା ନଜିର ରହିଛି। ଯେମିତି ଆମର ଜାପାନରେ ଡାକ୍ତରଖାନା କମ୍, ଡାକ୍ତର କମ୍, କିନ୍ତୁ ସେଥିରେ ଲୋକମାନଙ୍କର କମ୍ସେ କମ୍ 100 ପର୍ଯ୍ୟନ୍ତ ସେମାନେ ନିରୋଗ ହେଇକି ବଞ୍ଚୁଛନ୍ତି। ସେଇଭଳି କଥା ଆମେ ଯଦି ଭଲ ରହିବାକୁ ହେଲେ ଦେଖିବ ଦୁଇ ପ୍ରକାର ଲୋକ ଅଛନ୍ତି, ଅନେକ ଲୋକ ପୁରା ସାମ୍ନା ସାମ୍ନି ସବୁବେଳେ ଖାଲି ପ୍ରଶଂସା କରିବେ, ଆଉ କିଛି ଲୋକ ଅଛନ୍ତି ସାମ୍ନା ସାମ୍ନି ଯାହା ତୁମର ଭୁଲ ହେଲା ତାହେଲେ କହିଦେବେ ଯେ ଭାଇ ଏଇ କଥାଟା ଭୁଲ କଲ, କି ବଡ ହୁଅନ୍ତୁ ସାନ ହୁଅନ୍ତୁ ସେମାନେ କହିଦେବେ, କିନ୍ତୁ ତୁମେ କୋଉଟାକୁ ଭଲ କହିବ କୁହନା। ଯୋଉମାନେ ସାମ୍ନାରେ ତୁମର ପ୍ରଶଂସା କରନ୍ତି ଭଲ କହିବ, ନା ଯୋଉମାନେ ଆମର ଭୁଲଟାକୁ ବାଛି ଦିଅନ୍ତି, କହିଦିଅନ୍ତି, ଆମକୁ ପରିବର୍ତ୍ତନର ଗୋଟେ ପନ୍ଥା ଧରେଇ ଦିଅନ୍ତି ତାଙ୍କୁ ଭଲ କହିବ? କୋଉମାନେ ସମାଜ ପାଇଁ କୋଉମାନେ ଭଲ?
0: ନା ନା, ସମାଜ ପାଇଁ ଯେଟା କହିଲ ସେଟା ତ ନିଶ୍ଚିତ ଭାବରେ ଆମେ ସମସ୍ତେ ଜାଣିବା ଦରକାର। ଏ ଯୋଉ ପ୍ରଶଂସା କଥାଟା ପଡିଲା ତାର ଦୁଇଟା ଅର୍ଥ ଅଛି। ଗୋଟେ ପ୍ରଶଂସାରେ ଯେ ସାଙ୍ଗେ ସାଙ୍ଗେ ବା ତତ୍କ୍ଷଣାତ୍ କିଛି ଲାଭ ପାଇବା ତାଙ୍କ ଠାରୁ, ସେଥିପାଇଁ ବି ମାନେ ପ୍ରଶଂସା
1: କରନ୍ତି ଅଧିକାଂଶ ଲୋକ ପ୍ରଶଂସା କରନ୍ତି। ହଁ,
0: ସେଇଟା ଗୋଟେ ଧରନ୍ତୁ ଗୋଟେ ମାନେ ଆମେ ଚା ଦୋକାନକୁ ଯାଇଛେ, ସାଙ୍ଗେ ସାଙ୍ଗେ କହିବା ଆଜି ବଢିଆ ତମେ ଶାର୍ଟଟା ପିନ୍ଧିଛ, ମୁଣ୍ଡଟା ଭଲ କୁଣ୍ଡେଇଛ, ଜୋତା ବଢିଆ ଦେଖାଯାଉଛି, ଆଉ ତାହେଲେ ଚା ଫା।
1: ନା ନା, ସେଇଟା ତ ଗୋଟେ ଚଣ୍ଟା କହୁଛ, ସେଇଟା ବ୍ୟକ୍ତିଗତ ସ୍ତରରେ, କିନ୍ତୁ ସେଇ ବ୍ୟକ୍ତିଗତ ସ୍ତରରେ ପ୍ରଶଂସାଟା ଆଉ ପ୍ରକାରର ଅଛି। ଯୋଉମାନେ ତାକୁ ଓଡ଼ିଆ କଞ୍ଚା ଭାଷାରେ କୁହାଯାଏ, କିଛି ଲୋକ ଅଛନ୍ତି ତାଙ୍କର କାମ ହେଉଛି ସେମାନେ ଯୋଉ ସ୍ତରକୁ ଯାଆନ୍ତୁ ନା କାହିଁକି ସେମାନେ ଚାଟୁଦାର କାମ କରନ୍ତି, ଅର୍ଥାତ୍ ଅଯଥା ପ୍ରଶଂସା କରନ୍ତି, ସେଇଟା କିଛି ଦରକାର ନାହିଁ। ଆଉ ଅନେକ ଲୋକ ବି ସେଇଟାକୁ ଭଲ ପାଆନ୍ତି, ସେଇଟାକୁ ଭାରି ମାନେ ଯେମିତିକି ରଜା ମହାରାଜା ମାନେ ସବୁ ସେଇ ପ୍ରକାରର ସେଇ ଯୋଉ ଚାଟୁଦାର ମାନଙ୍କର ଇଏରେ ପଡ଼ିଯାଇଥିଲେ, ଏବଂ ସେମାନେ ବି ବହୁତ କିଛି ଦାନ ଦକ୍ଷିଣା ଏମିତି କରିଦେଇଛନ୍ତି। ଦାନ ଦକ୍ଷିଣା ଯଦି ଦରକାର ନୁହେଁ ସେ କଥା ମୁଁ କହୁନି, କିନ୍ତୁ ସେମାନଙ୍କର ସମ୍ପତ୍ତି ଫମ୍ପତ୍ତିକୁ ବି ସେମାନେ ଲୁଟ୍ କରିଛନ୍ତି, ଏବଂ ଖରାପ ସେଟା ପ୍ରକୃତରେ ମୁଁ ଜାଣିବାକୁ ଗଲେ। ଆଗକୁ ଗୋଟେ ଭଲ ଦେଖାଯାଉଛି, ଭଲ କଥା ହଉଛ, ସେଟା ଅଲଗା କଥା, କିନ୍ତୁ ପ୍ରକୃତରେ ଯିଏ ଆମକୁ ଭୁଲଟା କହିଦଉଛି ଯେ ବାବୁ ଏଇ କଥାଟା ତୁମେ ଭୁଲ କହିଲ ବା ଏଇ ଚିନ୍ତାଧାରାଟା ଭୁଲ, ଏଇଟା ଠିକ, ସେଇ କଥାକୁ ନେଇକି ଯଦି ଆମେ ଦେଖିବା ଯେ ଯିଏ ସାମ୍ନାସାମ୍ନି ଆମ ଭୁଲଟା କହିଦେଲା, ହୁଏତ ସଭା ସମିତିରେ ନହେଲେ

0: ବଡ଼ାଇ ବୁଝିଲ ନା, ଆମେ ଦେଖୁଛେ ପ୍ରାୟ ଯେଉଁମାନଙ୍କର 40 ବା ତଦୁର୍ଦ୍ଧ ହେଲେଣି, ଆଜିକାଲିକା ସମୟରେ ଆମେ ଯେମିତି ବ୍ୟସ୍ତବହୁଳରେ ରହୁଛେ, ଚିନ୍ତାଗ୍ରସ୍ତ ରହୁଛେ, ନିଜର ଜୀବନ ଜୀବିକା ଅର୍ଜନ ପାଇଁ ଯେତିକି ବ୍ୟଗ୍ର ରହୁଛେ, ସାଧାରଣ ଭାବରେ ରକ୍ତଚାପ ଆଉ ମଧୁମେହ ମାନେ ହାଇ ବ୍ଲଡ୍ ପ୍ରେସର ଆଉ ଡାଇବେଟିସ୍, ଏ ଦୁଇଟା ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ହେଇଯାଉଛି, ନାଇକି?
1: ହଁ, କାରଣ ଆମର ଯେଉଁ ଖାଦ୍ୟ ଆଉ ଆମର ଯେଉଁ ଚଳଣି ଏବଂ ଆମର ଯେଉଁ ରୋଜଗାର, ଆମର ଯେଉଁ ବ୍ୟସ୍ତତା, ଆକୁ ନେଇକରି ମୁଁ ଭାବୁଛି ବୋଧେ ଏସବୁ ରୋଗ ଆପେ ଆପେ ବୋଧେ ହେଇଯାଉଛି।
0: କିଛି ନଥିଲେ ମଧ୍ୟ ଯେଉଁମାନେ ଜାଣିଛନ୍ତି ଯେ ହଁ ଲକ୍ଷଣ ଜାଣୁଛନ୍ତି, ବା ଯଦି ନିୟମିତ ଭାବରେ ଡାକ୍ତରୀ ପରୀକ୍ଷା କରାଉଛନ୍ତି, ସେମାନେ ଜାଣୁଛନ୍ତି ଯେ ହଁ ଟିକେ ବ୍ଲଡ୍ ପ୍ରେସର ହେଲାଣି ଆଉ ଔଷଧ ଖାଇବା ଦରକାର। ନିୟମିତ ଔଷଧ ଖାଇଲେ ପକ୍ଷାଘାତରୁ ସେମାନେ ରକ୍ଷା ପାଇପାରିବେ, ନାଇକି?
1: ହଁ।
0: ଆଉ ଯଦି ହଠାତ୍ରେ ବାହାରିଲା ତାହେଲେ ଗୋଟେ ଅଙ୍ଗ ଅଚଳ ହେଇଯାଉଛି, ମାନେ ବାଁ ପଟ ହଉ କି ଡାହାଣ ପଟ ହଉ, ଗୋଟେ ପଟେ ଯଦି ଅଚଳ ହେଇଗଲା ତାହେଲେ ତ ବହୁତ ଗୁଡ଼ାଏ ଜିନିଷ ଅସୁବିଧା ହେଇଯିବ, ନାଇକି? କାମ ଦାମ ରୋଜଗାର ସବୁଥିରେ ବ୍ୟାଘାତ ହେଇଯିବ
1: ନିଶ୍ଚିତ।
0: ତେଣୁ ପକ୍ଷାଘାତ ସମ୍ପର୍କରେ ଆମେ ଜାଣିବା, ଡାକ୍ତର କିଶୋର କୁମାର ପଣ୍ଡା ସେ କହୁଛନ୍ତି ଯଦି ଗୋଟେ ଲୋକକୁ ହଠାତ୍ରେ ପକ୍ଷାଘାତ ହେଇଗଲା ତାର ଚିକିତ୍ସା ପାଇଁ ଆମେ କେମିତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବା କିସ କିସ କରିବା, ସେ ବିଷୟରେ ତାଙ୍କଠୁ ଶୁଣିବା। ଆଉ ଗାଁ ଫାଁରେ ଯେଉଁମାନେ ସବୁ ଅଛନ୍ତି ବିଭିନ୍ନ ତୁଟକା ମୁଟକା କରୁଛନ୍ତି, ତାଙ୍କ ପାଖକୁ ନ ଯାଇ ଆଗେ ସିଧା ଡାକ୍ତରଖାନାକୁ ନେଇଯିବା।
1: ହଁ, ଏଥିପ୍ରତି ଆମେ ସମସ୍ତେ ସଜାଗ ରହିବା। ଯେକୌଣସି ଦେହ ପା ବିଷୟରେ ଆମର ଯଦି ଅଡୁଆ ହେଲା ତାହେଲେ ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ଡାକ୍ତରଖାନାକୁ ଯିବା, ଏବଂ ଡାକ୍ତରଖାନା ମାନଙ୍କରେ ଔଷଧ ରହିଛି ଏବଂ ଆମେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ ଆମ ଦେହ ଭଲ ହେଇଯିବ।
2: ସାର୍ ନମସ୍କାର।
3: ଆଜ୍ଞା ନମସ୍କାର।
2: ଏଇ ଯୋଉ ରକ୍ତଚାପ ଯୋଗୁ ହଉ ବା ଯେକୌଣସି କାରଣ ଯୋଗୁ ପକ୍ଷଘାତ ରୋଗରେ ଆମ ରୋଗୀ ପଡୁଛନ୍ତି, କୋଉ କୋଉ ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ଦରକାର?

ଆଜ୍ଞା, ତତକ୍ଷଣାତ୍ ଆମେ ଯେଉଁ ପ୍ରକାରର ପଦକ୍ଷେପ ନେବା ଉଚିତ ବା ପ୍ରାଥମିକ ଉପଚାର କ'ଣ କରିବା ଉଚିତ, ଆମର କୋଉ ଭଳିଆ ଆମେ ଯୋଜନା କଲେ ଆମେ ଯଥାସମ୍ଭବ ଅଧିକ ଉପକାର ପାଇପାରିବା, ସେ ହେଉଛି ଆମର ଆଲୋଚନାର ବିଷୟବସ୍ତୁ। ତେଣୁ ଆମେ ସର୍ବସାଧାରଣ ଅର୍ଥେ ଜାଣିବା ଉଦ୍ଦେଶ୍ୟରେ କହି ରଖିବା ଉଚିତ ଯେ ପକ୍ଷାଘାତ ପ୍ରାୟତଃ ଦେହର ଅର୍ଧେକ ଅଂଶ ଯେଉଁ ଅଚଳ ହେଇଯାଏ, ଆମେ ଗୋଡ଼ ହାତ ହଲେଇ ପାରୁନା, ସେଇ ଯେଉଁ ଆମେ ଯେଉଁଟାକୁ ପକ୍ଷାଘାତ ବା ପାରାଲିସିସ୍ ବୋଲି କହୁ, ସେଇଟା ହେଉଛି ଉଚ୍ଚ ରକ୍ତଚାପ ରୋଗର ଗୋଟେ ଜଟିଳ ପରିପ୍ରକାଶ। ଆମେ ପ୍ରାୟତଃ ଜାଣୁ ଯେ ଯେଉଁମାନେ ନିୟମିତ ଔଷଧ ଖାଆନ୍ତି ନାହିଁ ବା ଖାଇଥିଲେ ବି ମଝିରେ ମଝିରେ ତାକୁ ଯାଇକିରି ପରୀକ୍ଷା କରନ୍ତି ନାହିଁ, କାରଣ ଧରନ୍ତୁ ଆମେ ଗୋଟେ ଔଷଧ ଖାଇ ଚାଲିଛେ 10 ବର୍ଷ 12 ବର୍ଷ 15 ବର୍ଷ, ଗୋଟେ ମନରେ ଭାବିନି ଯେ ହଁ ଏଇଟା ତ ଖାଉଛି, ଥରେ ଯାଇଥିଲି ମାପିଥିଲି ଠିକ୍ ଥିଲା, ତେଣୁ ଆଉ କାହିଁକି ଯିବି, ଏତେ ଥର କାହିଁ ଯିବି। କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ ବୟସ ବଦଳିବା ସଙ୍ଗେ ଆମର ଜୀବନଶୈଳୀ ବଦଳିବା ସଙ୍ଗେ ଆମର ଦେହ ଭିତରର ପରିବେଶ ମଧ୍ୟ ବଦଳିଯାଏ। ଆମେ ସେ ଗୋଟିଏ ଔଷଧ ପ୍ରାଥମିକ ଅବସ୍ଥାରେ ଖାଇଥିଲେ ସେତେବେଳେ ଠିକ୍ ରହୁଥିଲା, ତା ବୋଲି ଯେ ସେଟା ଜୀବନ ସାରା ସେଇ ଔଷଧଟାରେ ଠିକ୍ ରହିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆପଣମାନେ ସେଇ ଔଷଧ ଖାଇବା ସତ୍ତ୍ୱେ ମଧ୍ୟ ନିୟମିତ ବ୍ୟବଧାନରେ ଭାବି ରଖନ୍ତୁ ଯେ ମାସକୁ ଥରେ ଆମେ କହିବୁ ଯେ ଥରେ ମାପି ନେବା ଉଚିତ। ସେ ଆପଣ ଡାକ୍ତରଖାନା ଯାଇ ମାପନ୍ତୁ ବା ଆଜିକାଲି ସହଜଲବ୍ଧ ଉପକରଣ ମିଳୁଛି ଡିଜିଟାଲ ବ୍ଲଡ୍ ପ୍ରେସର ମେସିନ୍, ତାକୁ ଆଣି ଘରେ ମପି ପାରନ୍ତି ନିଜେ ନିଜେ। ତେଣୁ ଠିକ୍ ଭାବରେ ହଉଥିଲେ ପ୍ରାୟତଃ ହେବାର ସମ୍ଭାବନା ନାହିଁ। ଆମେ ସେଇ କ୍ଷେତ୍ରରେ ଅସୁବିଧାରେ ପଡ଼ୁ ଯେତେବେଳେ ଔଷଧ ଖାଉନା ବା ଅତ୍ୟଧିକ ଓଭର କନଫିଡେନ୍ସ ଗୋଟେ ଇଏ ହେଇଯାଇଥାଏ ଯେ ଆମେ ହଁ ଖାଉଛେ ଅର୍ଥ ଠିକ୍ ରହୁଥିବ। ହଁ ହେଲା, ବର୍ତ୍ତମାନ ଆମେ ଭାବନ୍ତୁ ଯେ ଗୋଟେ ଦୁର୍ଘଟଣା ବଶତଃ ସେ ଯେକୌଣସି କାରଣ ହଉ ଗୋଟେ ପକ୍ଷାଘାତର ଶିକାର ହେଲେ, ଆମ ଘରେ ଜଣେ କେହି ହେଲେ, ଆମେ ତତ୍କ୍ଷଣାତ୍ କ'ଣ କରିବା ଉଚିତ? ତତ୍କ୍ଷଣାତ୍ ଗୋଟେ ପାଖ ଡାକ୍ତରଖାନା ଯେଉଁଠି ରୋଗୀ ରଖିକି ଚିକିତ୍ସା କରିବାର ବ୍ୟବସ୍ଥା ଥିବ, ଅର୍ଥାତ୍ ଗୋଟେ ବେଡେଡ୍ ହସ୍ପିଟାଲ ଯେଉଁଠି ଡାକ୍ତର ରହୁଥିବେ ନର୍ସ ରହୁଥିବେ ବା ଶଯ୍ୟା ଥାଇକିରି ରୋଗୀ ରଖିକିରି 24 ଘଣ୍ଟା ଚିକିତ୍ସା ବ୍ୟବସ୍ଥା ହୋଇପାରୁଥିବା ଭଳିଆ ସୁବିଧା ଥିବା ଡାକ୍ତରଖାନାକୁ ଆମେ ନେଇଯିବା, ଯେଉଁଠି କିଛି ଦିନ ତାଙ୍କୁ ଡାକ୍ତର ରଖିବେ, ପ୍ରାଥମିକ ଭାବରେ ସାଲାଇନ୍ ଦେବେ, ଯେହେତୁ ସେ ଖାଇପାରିବେ ନାହିଁ, ହୁଏତ ସେ ଅଚେତ ଥାଇପାରନ୍ତି ବା ଅର୍ଦ୍ଧଚେତନ ଥାଇପାରନ୍ତି, ସାଲାଇନ୍ ଏବଂ ଆବଶ୍ୟକୀୟ ଔଷଧ ଇଞ୍ଜେକ୍ସନ୍ ସବୁ ଦେବେ ଏବଂ କିଛି ଦିନ ରଖିଲା ପରେ ଧୀରେ ଧୀରେ ସେ ଉନ୍ନତି ପ୍ରକାଶ କରନ୍ତି ଏବଂ ତାପରେ ଯେ ଥରେ ପକ୍ଷାଘାତ ହେଲେ ଯେ ଜୀବନ ସାରା ପକ୍ଷାଘାତ ରହିଯିବ ସେମିତି କାରଣ ନାହିଁ। ତ ସେଇଟା ନିର୍ଭର କରେ ଆମ ଭିତରର ମସ୍ତିଷ୍କ କେତେ ଆଘାତ ହେଇଛି ଏବଂ ସେଇଟା ପ୍ରାଥମିକ ଅବସ୍ଥାରେ ନିର୍ଭୁଲ ଭାବରେ କହିବା ଠିକ୍ ହେଇନଥାଏ। ମସ୍ତିଷ୍କ ସ୍କାନିଂ ବା ସିଟି ସ୍କାନିଂ କରିବା ଫଳରେ ଆମେ ହୁଏତ ଗୋଟେ ଅନୁମାନ ଲଗାଇ ପାରୁ ଯେ ୟାର ବେଶୀ କ୍ଷତି ହେଇଛି ବା ମଧ୍ୟମ କ୍ଷତି ହେଇଛି, କିନ୍ତୁ ସମୟକ୍ରମରେ କିଛି ସପ୍ତାହ ବ୍ୟବଧାନରେ ଯାଇକି ଜଣାପଡ଼ିବ ଯେ ତାଙ୍କର କ'ଣ ଉପକାର ହେଲା। ଆମେ ପ୍ରାୟତଃ ଦେଖୁ ଯେ ଲୋକଙ୍କର ଚେତା ଫେରିଆସେ, ଲୋକ ସ୍ପର୍ଶ ଶକ୍ତି କମ୍ ବହୁତ ଅନୁଭବ କରନ୍ତି ଏବଂ ଧୀରେ ଧୀରେ ଯେଉଁ ଗୋଡ଼ ହାତଟା ପୁରା ଅଚଳ ହେଇଯାଇଥାଏ କିଛି ମାତ୍ରାରେ ଆଙ୍ଗୁଳି ହଲେଇବା ଟିକେ ଟେକିବା ହୁଏତ କରନ୍ତି। ପ୍ରାୟ ଆମେ ଦେଖିଛୁ ବହୁତ କମ୍ ଲୋକ ଥାନ୍ତି ଯେଉଁମାନେ ମାନେ ସମ୍ପୂର୍ଣ୍ଣ ଭାବରେ ଅଚଳ ହେଇ ରହିଯାନ୍ତି, ପ୍ରାୟତଃ ଟିକେ ଟିକେ ଉନ୍ନତି ହୁଏ ଏବଂ ଆମେ ଉନ୍ନତି ଜାଣିବା ପାଇଁ ଆମର ଡାକ୍ତରୀ ବିଦ୍ୟାରେ ଆମେ 6-12 ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁ। 12 ସପ୍ତାହ ଅର୍ଥାତ୍ 3 ମାସ ସୁଦ୍ଧା ଆମେ ସଠିକ୍ ଜାଣିପାରିବା ଯେ ତାଙ୍କର କେତେ ଉନ୍ନତି ହେଲା, ତା ଭିତରେ ଯାହା ନହେଲା ପ୍ରାୟତଃ ଆଉ ତାପରେ ହୁଏ ନାହିଁ। କାରଣ ଯେଉଁ ସ୍ନାୟୁ ଆଂଶିକ ଆଘାତ ହେଇଥାଏ ସିଏ ଠିକ୍ ଅନୁକୂଳ ଚିକିତ୍ସା ଫଳରେ ସେ ଟିକେ ପୁଣି ତାଙ୍କର ଯେଉଁ ଅସୁବିଧା ଦୂର ହେଲା ଫଳରେ ସେ ପୁଣି ପୁନର୍କ୍ଷମ ହେଇପାରନ୍ତି, କିନ୍ତୁ ଯେଉଁ ସ୍ନାୟୁ ଟିକେ ନଷ୍ଟ ହେଇଯାଇଥାଏ ସେ ସ୍ନାୟୁ ପ୍ରକୃତିରେ ଆଉ ସ୍ନାୟୁ ଦ୍ୱିତୀୟ ଥର ଜନ୍ମ ହୁଏ ନାହିଁ ବା ଦ୍ୱିତୀୟ ଥର ପୁନର୍କ୍ଷମ ହୁଏ ନାହିଁ, ତେଣୁ ସେଗୁଡ଼ା କେବେ ଆଉ ହେଇପାରିବ ନାହିଁ। ତେଣୁ ଅନେକ ଲୋକ ଆମେ ଦେଖୁ ପୁରା କମିଯାଇଥାଏ ଭଲ ହେଇଯାଆନ୍ତି, ଆଉ କିଛି ଲୋକ ଦେଖୁ ଆଂଶିକ ଅଚଳ ଥାନ୍ତି କିନ୍ତୁ ଗୋଟେ ବାଡ଼ି ଧରି ଚାଲିପାରନ୍ତି। ତ ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ହେବ ଏବଂ ବହୁତ ଦିନ ଯେ ଡାକ୍ତରଖାନା ରହିବା ଜରୁରୀ ନୁହେଁ, ଥରେ ସେଲାଇନ୍ ବା ଆନୁଷଙ୍ଗିକ ଔଷଧ ଦେବା ପ୍ରାୟ 5-6 ଦିନ ପରେ ବା ସପ୍ତାହେ ପରେ ପ୍ରାୟତଃ ଆଉ ଦରକାର ହୁଏ ନାହିଁ। ଆମେ ସେ କ୍ଷେତ୍ରରେ ଅତି ବେଶୀରେ ନାକରେ ନଳ ଦେଇ ମଧ୍ୟ ତାଙ୍କର ଖାଇବାର ବା ଔଷଧ ଦେବାର ଉପାୟ କରିଦେଉ, ନହେଲେ ପ୍ରାୟ ଲୋକ ପାଟିରେ ଯେତିକି ଖାଇପାରନ୍ତି ବା ଯେତିକି ଔଷଧ ଖାଇ ନିଅନ୍ତି ତାଙ୍କର ଚଳିଯାଏ। ତେଣୁ ତାପରେ ଘର ଲୋକଙ୍କର ଟିକେ ଦାୟିତ୍ୱ, ପରିବାର ଲୋକଙ୍କ ଦାୟିତ୍ୱ ବଢ଼ିଯାଏ, ସେମାନେ ରୋଗୀଙ୍କର ଯତ୍ନ ଠିକ୍ ନେବା ଦରକାର, ତାଙ୍କର ଯେମିତି ଦେହ ଶୁଖିଲା ରହିବ ସଫା ରହିବ ଯାହାଫଳରେ ବେଡ୍ସୋର ବା ସେ ଘା ହେବ ନାହିଁ ଏବଂ ଠିକ୍ରେ ଖାଇବେ, ଟିକେ ଧରିକିରି ଚେୟାରରେ ବସେଇବେ ଯେମିତି ବା ଟିକେ ଆଉ ଟିକେ ଯେତେବେଳେ ତାଙ୍କର ଗୋଡ଼ ହାତରେ ଶକ୍ତି ଫେରିବ ତାଙ୍କୁ ଟିକେ ଗୋଟେ ବାଉଁଶ ବାନ୍ଧିକିରି ବା କିଏ କାନ୍ଧର ଭରା ଦେଇକିରି ତାଙ୍କୁ ଟିକେ ହାଲକା ହାଲକା ଚଲେଇବେ। ଏ ପ୍ରକାରର ଅନେକ ଉପଚାର କରାଯାଏ ଯେଉଁଟା ସେମାନେ ଡାକ୍ତରମାନେ କହିଦେବେ ବା ସେମାନେ ବୁଝିନେଇ ସେହି ହିସାବରେ କଲେ ତାଙ୍କର ଅନେକଟା ଉପକାର ହୁଏ। ଆଉ

0: ଜାଣି ରଖନ୍ତୁ ଯେ ଏଥିରେ ଅପରେସନର କୌଣସି ଆବଶ୍ୟକତା ନାହିଁ ଏବଂ ଏଇ ଭଳିଆ ଯେଉଁ ଉପଚାର ସେଇଟା ଆମର ଉପଖଣ୍ଡ ସ୍ତରୀୟ ଜିଲ୍ଲା ସ୍ତରୀୟ ବା ପିଏସ୍ସି ସ୍ତରୀୟ ଚିକିତ୍ସାଳୟରେ ମଧ୍ୟ ମିଳିପାରିବ। ଆପଣଙ୍କୁ ବଡ଼ ଡାକ୍ତରଖାନା ଗଲେ ଯେ ସାଙ୍ଗେ ସାଙ୍ଗେ ସେଠି ଆଉ ଗୋଟେ କେଉଁ ପ୍ରକାରର ଅଦ୍ଭୁତ ଔଷଧ ବା ଦାମିକା ଔଷଧ ବା ଅସ୍ତ୍ରୋପଚାର କରି ଯେ ଅଧିକ ଫାଇଦା ମିଳେ ସେମିତି ନୁହଁ। ତେଣୁ ଆମେ ସେ ପ୍ରକାରର ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ। କମ୍ସେ କମ୍ ପାଖ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ଆମେ ଅଧିକ ଅସ୍ଥିର ହେଲେ ଡାକ୍ତର ହୁଏତ କହିବେ ଯେ ଆପଣଙ୍କର ଯଦି ଭରସା କୁଳଉନି ହୁଏତ ଆପଣ ବଡ଼ ଜାଗା ଯାଆନ୍ତୁ, କିନ୍ତୁ ଆମେ ବଡ଼ ଜାଗା
1: ଗଲେ ସେଇ ଟାଇପ୍ର ବି ପରିସ୍ଥିତି ସୃଷ୍ଟି ହେଇଯାଉଛି।
0: ହଁ, ଅନେକ ଲୋକ
1: ଅଧୈର୍ଯ୍ୟ ହେଇଯାଉଛନ୍ତି
0: ଆଉ ଯେଉଁ ଭାବୁଛନ୍ତି ଯେ ଆଜ୍ଞା ସେ ଧରନ୍ତୁ ଅନେକ ଡାକ୍ତରୀ ଚିକିତ୍ସା ଛଡ଼ା ଅନ୍ୟ କୌଣସି ପାଥିରେ ବା ଗାଁ ଗହଳିରେ କିଏ କେଉଁଠି ନିଜ ବିଦ୍ୟାରେ ଯେଉଁ କରିକିରି ଭଲ ହେଇଯାଉଛନ୍ତି, ଆପଣ ଜାଣି ରଖନ୍ତୁ ଯେ କିଛି ଚିକିତ୍ସା ନହେଲେ ମଧ୍ୟ ପ୍ରାଥମିକ ଉପଚାର ପରେ କିଛି କିଛି ଅନେକ ଲୋକଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୁଏ। କିଛି ଚିକିତ୍ସା ନହେଲେ କିଛି ଔଷଧ ନ ଖାଇଲେ ମଧ୍ୟ ଯେ ବହୁତ ଗରିବ ତାର ଯତ୍ନ ନେବା ପାଇଁ କେହି ନାହିଁ ସେ କ୍ଷେତ୍ରରେ ମଧ୍ୟ ହେଉଛି। ତେଣୁ ଆମେ ଗୋଟେ ଅତ୍ୟଧିକ ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ। ଯେମିତି ଅଧିକ କିଛି ତୁଚ୍ଛା ଆଶା ରଖିବା ନାହିଁ ସେମିତି ହେଳା ମଧ୍ୟ କରିବା ନାହିଁ। ଆମେ ପ୍ରାଥମିକ ଉପଚାର ନିଶ୍ଚୟ କରିବା, ଡାକ୍ତରଖାନାରେ କିଛି ଦିନ ରଖିବା, ତାପରେ ଯାହା ଯାହା ଦରକାର ତାଙ୍କୁ ଘରେ ଯତ୍ନ ନେଲେ ଯେତିକି ଉନ୍ନତି ହେବା କଥା ସେ ସମୟ ଠିକ ସମୟରେ ସେ ହେବ।
1: ଆୟୁର୍ବେଦ ଚିକିତ୍ସା ମଧ୍ୟ ଏଇ କ୍ଷେତ୍ରରେ ଟିକେ ସାହାଯ୍ୟ କରିପାରେ।
0: ତଥାପି ମୋ କହିବା ମତରେ ଯଦି ଆପଣ ଶିକ୍ଷିତ, ଯେକୌଣସି ସେ ହୋମିଓପାଥି ହଉ ଆୟୁର୍ବେଦିକ ହଉ, ଆପଣ ଯଦି ଶିକ୍ଷିତ ଡାକ୍ତରଙ୍କ ପାଖକୁ ଯିବେ ସେ ତାଙ୍କ ବିଦ୍ୟାରେ ଯାହା ବି ଥିବ ସେ କହିବେ। ତେଣୁ କେବଳ ମୋର ଏତିକି ନିବେଦନ ରହିବ, ଆପଣ ଯେଉଁ ପାଥିରେ ବି ଯାଆନ୍ତୁ ଆପଣ ଜଣେ ଶିକ୍ଷିତ ଲୋକଙ୍କ ପାଖକୁ ଯାଆନ୍ତୁ। ଆପଣ ଆୟୁର୍ବେଦିକ ଡାକ୍ତରଖାନା ଅଛି, ଆୟୁର୍ବେଦିକ କଲେଜ ଅଛି, ହୋମିଓପାଥି ଡାକ୍ତରଖାନା ଅଛି। ତେଣୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି, ଯେଉଁଥିରେ ବିଶ୍ୱାସ, ଆପଣଙ୍କ ବିଶ୍ୱାସକୁ ଆମେ ଆଘାତ ପହଞ୍ଚିବା ଉଚିତ ନୁହଁ, କିନ୍ତୁ ଆପଣ ସେଇଭଳିଆ ଶିକ୍ଷିତ ଡାକ୍ତରଙ୍କ ହୋମିଓପାଥି ଡାକ୍ତର ବା ଆୟୁର୍ବେଦିକ ଡାକ୍ତରଙ୍କ ପାଖକୁ ଯାଇକି ଚିକିତ୍ସା ହୁଅନ୍ତୁ।
1: କିନ୍ତୁ ବଡ଼ କଥା ଯେଉଁଟା ଆପଣ କହିଲେ ଯେ ନିଶ୍ଚିତ ଭାବରେ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ହେବ ଏବଂ ଆମେ ରୋଗୀକୁ ସେଇଭଳିଆ ପରିବେଶ ମଧ୍ୟ ରୋଗୀ ପାଇଁ ରଖିବା ଏବଂ ପାଖାପାଖି ଯେଉଁ ହସ୍ପିଟାଲ ରହିଛି ସେଇ ହସ୍ପିଟାଲରେ ମଧ୍ୟ ଆମେ ଟ୍ରିଟମେଣ୍ଟ କରେଇକି ଯେଉଁ ହିସାବରେ ରୋଗୀକୁ ଭଲ ପାଇଁ ଆଶା କରୁଥିବା ଆମେ ସେଇ ଆଶାନୁରୂପ ଫଳ ମଧ୍ୟ ଆମକୁ ମିଳିପାରେ।
0: ଆଜ୍ଞା,
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର।
2: ହଉ, ଗୁଡ଼ାଏ କଥା ଆଲୋଚନା ହେଲା, ସମୟ ଅଛି, ତେବେ ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ।
3: କହ ମାଲିନ ବାଜେ।

0: ଦେଉଛନ୍ତି, ତେବେ କଥା ହେଉଛି ଠିକ୍ ଭାବରେ ଟିକେ ଠିକଣା ଲେଖିବେ, ଗୋଲ ଗୋଲ ଅକ୍ଷର ଲେଖିବେ, ଆମେ ଯେମିତି ଠିକ୍ରେ ପଢ଼ିପାରିବା, ତେବେ ଆମ ପାଖକୁ ଯେତିକି ଚିଠି ଆସେ ଆମେ ସବୁ ଚିଠି ଗୁଡ଼ିକ ପଢ଼ିଥାଉ, ତେଣୁ ଦୟାକରି ଠିକ୍ ଭାବରେ ଆମକୁ ଚିଠିଟିଏ ଦେବେ।
1: ଆଉ ଚିଠି ଲେଖିବା ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଆଇ ମିଲନ କି ରାତ, କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ମହମ୍ମଦ ଅଜିଜ। ଅନୁରୋଧକାରୀ ଶ୍ରୋତା ହେଲେ ଝିମ୍ଲି, ଲିକି, ମିକି, ଲିଟିଲ। ଅନୁରୋଧ କରିଛନ୍ତି ବାରିପଦା ପାଗଡ଼ା ରୋଡ଼ ଅଞ୍ଚଳରୁ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କଥାଚିତ୍ର ଆନ୍ଧେରୁ ଏହି ଗୀତଟି। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଅନୁରୋଧକାରୀ ଶ୍ରୋତା ହେଲେ ଲତିକା ବିଶ୍ୱାଳ, ଅଙ୍କିତା ବିଶ୍ୱାଳ, ସାଧୁରାମ ବିଶ୍ୱାଳ ଏବଂ ଅନ୍ୟ ସାଥୀ ଶ୍ରୋତା ଅନୁରୋଧ କରିଛନ୍ତି ବାରିପଦା ବାଗଠିଆ ଅଞ୍ଚଳରୁ। କଥାଚିତ୍ର

0: ଚାଷୀ ଭାଇ ଭଉଣୀଙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026 ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ। ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି। ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026। ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ। January 22-24 ବିଜୁ ପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା ଭୁବନେଶ୍ୱର।
1: ପରବର୍ତ୍ତୀ କଥାଚିତ୍ର ଆପକେ ସାଥ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ଅନୁରୋଧକାରୀ ଶ୍ରୋତା ହେଲେ ରୀନା ବାରିକ, ସୁଭାଷ ବାରିକ ଏବଂ ଅନ୍ୟ ସାଥୀ ଶ୍ରୋତା ବାରିପଦା ତୁଳସୀ ଚଉରା ଅଞ୍ଚଳରୁ।

0: ପୁଣି ଥରେ ବହୁତ ବହୁତ ଧନ୍ୟବାଦ। ଶେଷରେ ଅନୁରୋଧ ଅପା, ଆଗକୁ ଆସୁଛି ଦେବସ୍ନାନ ପୂର୍ଣ୍ଣିମା, ସେଥିପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର କରିବେ। ରହୁଛୁ ଅପା, ନମସ୍କାର।
1: ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ, ଏତେ ସାରା ଧନ୍ୟବାଦ। ଆପଣମାନଙ୍କ ଧନ୍ୟବାଦକୁ ସାଦରେ ଗ୍ରହଣ କଲୁ ଶ୍ରୋତା ବନ୍ଧୁ। ତେବେ ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଏବଂ ସୁନ୍ଦର ସୁନ୍ଦର ଚିଠି ମଧ୍ୟ ଦେଉଛନ୍ତି। ହଁ ଶ୍ରୋତା ବନ୍ଧୁ, ଆମ ଉତ୍କଳ ମାଟିର ସଂସ୍କୃତି ପରମ୍ପରା ପୂଜା ପର୍ବ ସବୁ ସୁନ୍ଦର ଖୁବ ନିଆରା। ଆପଣମାନେ ଲେଖିଛନ୍ତି, ରଜ ପର୍ବରେ ଆକାଶବାଣୀ ବାରିପଦାରୁ ଭାସି ଆସିଲା ମାଟି ମାର ଭିଜା ବାସ୍ନା, ପୁଣି ରଜ ପିଠା ରଜ ଦୋଳି ଗୀତ ସବୁ ଆପଣମାନଙ୍କ ହୃଦୟକୁ ଛୁଇଁଗଲା। ବହୁତ ଖୁସିର କଥା ଶ୍ରୋତା ବନ୍ଧୁ, ବହୁତ ଖୁସି ଲାଗିଲା ଆମକୁ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି, ଭଲ ମଧ୍ୟ ଲାଗୁଛି ଜାଣି ବହୁତ ଖୁସି ହେଉଛୁ। ତେବେ ଏମିତି ଆମ କାର୍ଯ୍ୟକ୍ରମ ସବୁ ଶୁଣନ୍ତୁ ଆଉ ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ମଧ୍ୟ ଦିଅନ୍ତୁ। ଶେଷରେ ଅନୁରୋଧ କରିଛନ୍ତି, ଆଗକୁ ଆସୁଛି ଦେବସ୍ନାନ ପୂର୍ଣ୍ଣିମା, ସେ ନେଇ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବାକୁ। ତେବେ ଆପଣମାନେ ଏ ରେଡିଓ ପ୍ରତ୍ୟେକ ଦିନ ଶୁଣନ୍ତୁ ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧର କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶୁଣିପାରିବେ ହେଲା। ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
0: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ଖାନୁଆରୁ ଶିବାନୀ, ରୂପାଲୀ, କଳ୍ପନା, ବସନ୍ତ, ସୁବ୍ରତ ଏବଂ ସଞ୍ଜୟ। ସେମାନେ ସବୁ ଲେଖିଛନ୍ତି, ବୀଣା ଅପା ନମସ୍କାର। ନମସ୍କାର ନିବେଦିତା ଅପା,
1: ଆମର ମଧ୍ୟ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ଲେଖିଛନ୍ତି, ଆକାଶବାଣୀ ବାରିପଦାକୁ ଏହା ଆମର ପ୍ରଥମ ଚିଠି, ଆଶା ରଖୁଛୁ ଆମ ଚିଠିଟି ପାଇଲେ ସମୀପେଶରେ ନିଶ୍ଚିତ ସ୍ଥାନ ଦେବେ। ଆମେ ରେଡିଓ ପ୍ରତ୍ୟେକ ଦିନ ଶୁଣୁ, ଭାରି ଭଲ ଲାଗେ ସବୁ କାର୍ଯ୍ୟକ୍ରମ ଶୁଣିବାକୁ, ବିଶେଷ କରି ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଆଲବମ୍ ଗୀତ, ହେଲୋ ବାରିପଦା, ଭକ୍ତି ଗୀତ, ଯୁବବାଣୀ କାର୍ଯ୍ୟକ୍ରମ ଇତ୍ୟାଦି ଭାରି ଭଲ ଲାଗେ। ଆମେ ନାଟକ, ପାଲା ଓ ଦାସକାଠିଆ ଶୁଣିବାକୁ ମଧ୍ୟ ଭାରି ଭଲ ପାଉ। ଆମର ଅନୁରୋଧ ଅପା, ନାଟକ ଘାଟ ଓ ବାଘ ଏବଂ ଶକୁନ୍ତଳା ବିଷୟବସ୍ତୁକୁ ନେଇ ଯଦି ପାଲା କିମ୍ବା ଦାସକାଠିଆ ଥାଏ ତେବେ ନିଶ୍ଚୟ ଶୁଣାଇବେ ଅପା, ଶୁଣିବା ଆଶା ରଖି ରହିଲୁ। ଶେଷରେ ଦୁଇ ଅପାଙ୍କୁ ପୁଣି ଥରେ ନମସ୍କାର।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ଆପଣମାନଙ୍କର ସ୍ନେହଭରା ପ୍ରଥମ ଚିଠିଟି ଆମ ହାତରେ ପଡିଛି, ସମୀପେଶରେ ସାମିଲ କରିବୁନି କେମିତି, ଏହା ତ କେବେ ବି ହେବନି। ନିବେଦିତା ଆପଣଙ୍କ ହାତରେ ଚିଠି ପଡିଲେ ତ ସେ ନିଶ୍ଚିତ ଭାବରେ ପଢିବେ ଆଉ ମୁଁ ଆପଣଙ୍କ ମିଠା ମିଠା ଚିଠିର ଉତ୍ତର ଦେବି। ଆପଣମାନଙ୍କର ଏଇ ଚିଠି ହିଁ ତ ଆମକୁ ପ୍ରେରଣା ଯୋଗାଇ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ କରିବାକୁ। ତେବେ ଶ୍ରୋତା ବନ୍ଧୁ, ଏଇ ବ୍ୟସ୍ତବହୁଳ ଜୀବନରେ ଟିକେ ସମୟ କାଢି ଚିଠିଟିଏ ଦେବାକୁ ଚେଷ୍ଟା କରିବେ ନିଶ୍ଚିତ ଭାବରେ। ତେବେ ଆପଣମାନେ ଲେଖିଛନ୍ତି, ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି, ବିଶେଷ କରି ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ, ଆଲବମ୍ ଗୀତ, ହେଲୋ ବାରିପଦା, ଯୁବବାଣୀ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛନ୍ତି, ଭାରି ଭଲ ମଧ୍ୟ ଲାଗୁଛି ଆପଣମାନଙ୍କୁ, ସେଥିପାଇଁ ଆମେ ବହୁତ ଖୁସି ହେଲୁ। ତେବେ ଶ୍ରୋତା ବନ୍ଧୁ, ଆମ କେନ୍ଦ୍ରରୁ ପ୍ରଚାରିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତୁ ଏବଂ ସୁଚିନ୍ତିତ ମତାମତ ଜଣାଇ ଚିଠି ନିଶ୍ଚୟ ଦିଅନ୍ତୁ, ତେବେ ଆମେ ଚିଠି ପାଇଲେ ନିଶ୍ଚୟ ଖୁସି ହେବୁ। ନାଟକ ଘାଟ ଏବଂ ବାଘ, ପୁଣି ଶକୁନ୍ତଳା ବିଷୟବସ୍ତୁକୁ ନେଇ ପାଲା କିମ୍ବା ଦାସକାଠିଆ ଯଦି ଥାଏ ଶୁଣାଇବାକୁ ଅନୁରୋଧ କରିଛନ୍ତି। ହଉ ଠିକ୍ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧକୁ ମନେ ରଖିଲୁ, ସମୟକ୍ରମେ ଆପଣଙ୍କର ଅନୁରୋଧର ତଥା ମନପସନ୍ଦର କାର୍ଯ୍ୟକ୍ରମ ଶୁଣିପାରିବେ ହେଲା। ତେବେ ଏଥର ପରବର୍ତ୍ତୀ ଚିଠିକୁ ଯିବା ନିବେଦିତା।
0: ଏଥର ଚିଠିଟି ଦେଇଛନ୍ତି ଉଦଳାରୁ ପୀତାମ୍ବର, ସମ୍ରେଶ, ରମାନାଥ, ହରିପଦ, ମୀନାକ୍ଷୀ, ସୁଭଦ୍ରା, ଯୋଗୀ, ହୀରାମଣି ଏବଂ ସୁମନ୍ତ। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ଦୁଇ ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର।
1: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ଲେଖିଛନ୍ତି, ଆମେ ସମସ୍ତେ ଆକାଶବାଣୀ ବାରିପଦାର ନିୟମିତ ଶ୍ରୋତା, ଆମେ ସବୁ କାର୍ଯ୍ୟକ୍ରମ ଶୁଣୁ, ଭାରି ଭଲ ଲାଗେ। ବାରିପଦା ଆକାଶବାଣୀ ଆମର ଆଞ୍ଚଳିକ କେନ୍ଦ୍ର, ଏଠାରୁ ପ୍ରଚାରିତ ସବୁ କାର୍ଯ୍ୟକ୍ରମ ମନଛୁଆଁ ଆଉ ଶିକ୍ଷଣୀୟ। ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନପସନ୍ଦର କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର କରୁଛି ଆମର ଏଇ ଆକାଶବାଣୀ। ତେଣୁ ଆକାଶବାଣୀ ବାରିପଦାର ସମସ୍ତ କର୍ମକର୍ତ୍ତାଙ୍କୁ ଆମର ଧନ୍ୟବାଦ। ଶୁଣିଲୁ ଚାଷବାସ କାର୍ଯ୍ୟକ୍ରମରେ ଆର୍ଥିକ ବିକାଶରେ ସମବାୟ, ସେହିପରି ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମରେ ଶୁଣିଲୁ ଜଳ ହିଁ ଜୀବନ, ପୁଣି ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିଲୁ କଥା ଦୁଇ ହୃଦୟର, ମନକୁ ଛୁଇଁ ପାରିଛି କାର୍ଯ୍ୟକ୍ରମ ସବୁ। ଅପା ଏବେର ପାଗ ଭାରି ଗରମ ଆଉ ଗୁଳୁଗୁଳି ହେଉଛି, ଏ ସମୟ ପିଲାମାନଙ୍କର ସ୍କୁଲ ଖୋଲିବାର ସମୟ, ତେବେ ଏମିତି ସମୟରେ ପିଲାମାନଙ୍କର ଯତ୍ନ କେମିତି ନେବା ସେ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶୁଣାଇଲେ ଭାରି ଭଲ ହୁଅନ୍ତା। ରହୁଛୁ ଅପା ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ଆମ ମନରେ ଭରିଦେଲା ଅନେକ ଖୁସି। ଆପଣମାନେ ଆକାଶବାଣୀ ବାରିପଦାର ନିୟମିତ ଶ୍ରୋତା ଜାଣି ଆମେ ବହୁତ ଖୁସି ହେଲୁ, ପୁଣି ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆପଣଙ୍କ ମନକୁ ମଧ୍ୟ କାର୍ଯ୍ୟକ୍ରମ ସବୁ ଛୁଉଁଛି ଜାଣି ବହୁତ ଖୁସି ହେଲୁ। ସମସ୍ତଙ୍କ ମନପସନ୍ଦର କାର୍ଯ୍ୟକ୍ରମ ପ୍ରଚାର କରେ ଏଇ ଆକାଶବାଣୀ, ଆମ ଏଇ ଆକାଶବାଣୀ ଶ୍ରୋତା ବନ୍ଧୁ। ଆମର ଏହି ଆକାଶବାଣୀ ପରା କହେ କେତେ କେତେ କାହାଣୀ, ଆମ ଅଞ୍ଚଳର ସେ ମୌଡ଼ମଣି। ହଉ ଠିକ୍ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି କହୁଛି ଆପଣମାନେ ଚାଷବାସ କାର୍ଯ୍ୟକ୍ରମ

0: ଆପଣମାନେ ଶୁଣିଛନ୍ତି ଆର୍ଥିକ ବିକାଶରେ ସମବାୟ, ପୁଣି ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମରେ ଜଳ ହିଁ ଜୀବନ, ପୁଣି ଯୁବବାଣୀରେ ଶୁଣିଛନ୍ତି ଗୀତି କଥା, କଥା ଦୁଇ ହୃଦୟର ମନକୁ ମଧ୍ୟ ଛୁଇଁଛି ଜାଣି ଆମେ ବହୁତ ଖୁସି ହେଲୁ ଏବଂ ସେଥିପାଇଁ ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ହଁ ଶ୍ରୋତା ବନ୍ଧୁ, ଏବେ ଗରମ ସାଙ୍ଗକୁ ଗୁଳୁଗୁଳି ହେଉଛି, ଏ ସମୟ ତ ପିଲାମାନଙ୍କର ସ୍କୁଲ ଖୋଲିବା ସମୟ, ଏକଦମ ଠିକ କଥା ଶ୍ରୋତା ବନ୍ଧୁ। ତେବେ ଆପଣମାନେ ଅନୁରୋଧ କରିଛନ୍ତି ଏ ସମୟରେ ପିଲାମାନଙ୍କର ଯତ୍ନ କେମିତି ନେବା ସେ ସମ୍ପର୍କରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶୁଣାଇବାକୁ। ନିଶ୍ଚୟ ଶୁଣାଇବୁ ଶ୍ରୋତା ବନ୍ଧୁ, ନିଶ୍ଚୟ ଶୁଣାଇବୁ। ତେବେ ଆପଣମାନେ ନିୟମିତ ରେଡିଓ ଶୁଣୁଥାନ୍ତୁ, ଆପଣମାନଙ୍କର ଅନୁରୋଧର କାର୍ଯ୍ୟକ୍ରମ ମଧ୍ୟ ଶୁଣିପାରିବେ। ହେଲେ ଶ୍ରୋତା ବନ୍ଧୁ, ଚିଠି ଦେବାକୁ ଜମାରୁ ଭୁଲିବେନି ହେଲା।
1: ତେବେ ଅପା, ସମୟ ତ ଅଫେରା ନଇ, ତାର କିଛି ଠିକଣା ନାହିଁ, ହେଲେ ହେଲେ ଆମର ତ
0: ଆମର ଠିକଣା ଅଛି, ଏଇଆ ତ।
1: ହଁ ଅପା।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଗଲାଣି, ଆପଣମାନଙ୍କୁ ଅନୁରୋଧ, ବହୁ ସଂଖ୍ୟାରେ ଚିଠି ଦେବେ, ନିଶ୍ଚୟ ଜମାରୁ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣା,
0: ସମୀପିସୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 757002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।